ଆକାଶବାଣୀ ଭବାନୀ ପାଟଣା ଆଜି 1948 ଶତାବ୍ଦ ଆଶ୍ୱିନ ସାତ ଦିନ 2026 ମସିହା ସେପ୍ଟେମ୍ବର ମାସର 29 ତାରିଖ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 5:58 ଅଠାବନ ମିନିଟ୍ 38 ସେକେଣ୍ଡ।

0: ପ୍ରତ୍ୟେକ ଛୋଟ ପରିବର୍ତ୍ତନ ବଡ଼ ସଫଳତାର କାରଣ ହୋଇଥାଏ। ଆକାଶବାଣୀ ଭବାନୀପାଟଣା, ସମୟ ସକାଳ 6ଟା ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ମୁକେଶ କୁମାର ବଲ। गृहमंत्री अमित शाह ने कल नई दिल्ली

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ଶ୍ୟାମମଣି ଦେବୀ, ଗୀତ ରଚନା କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀ ପାଟଣା। ଏଥିରୁ ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ବେଦାନ୍ତ ଯୁଗର କଥା। ଘୋର ଜଙ୍ଗଲ ଭିତରେ ରହୁଥାନ୍ତି ମାଆଟିଏ ଆଉ ପୁଅଟିଏ। କୁଡ଼ିଆ ନିକଟରେ ବହିଯାଉଥାଏ ଗୋଟିଏ ସୁନ୍ଦର ନଈ। ନଈ ଆଖପାଖରେ ଗୋଟିଏ ଗୁରୁକୁଳାଶ୍ରମ କରି ରହୁଥାନ୍ତି ଋଷି ଗୌତମ। ପ୍ରତିଦିନ ନଈକୁ ଗାଧୋଇବାକୁ ଯାଇ ପିଲାଟି ଆରପାରିକୁ ଦେଖେ। ତାପରେ ପିଲାମାନେ ଗୁରୁକୁଳରୁ ବାହାରି ସାଙ୍ଗ ହୋଇ ଆସି ନଈରେ ଗାଧୋଉଛନ୍ତି। ସେମାନେ ଉଚ୍ଚାରଣ କରୁଥିବା ବେଦମନ୍ତ୍ର ଟିକିଏ ଟିକିଏ ଶୁଣାଯାଉଛି। ସେମାନେ କରୁଥିବା ସୂର୍ଯ୍ୟ ନମସ୍କାରର ଭଙ୍ଗୀ ମଧ୍ୟ ଦେଖାଯାଉଛି। ପିଲାଟିର ଇଚ୍ଛା ହେଲା ସେ କ'ଣ ସେମାନଙ୍କ ପରି ହୋଇପାରନ୍ତାନି। ମା'କୁ ଏ କଥା କହିବାରୁ ମା କହିଲେ, ତୁ ଯା ଗୁରୁଙ୍କୁ ଦେଖା କର ଏବଂ ତୋ ମନ କଥା କହ। ତା ପରଦିନ ପିଲାଟି ଗୁରୁ ଗୌତମ ଋଷିଙ୍କ ପାଖକୁ ଯାଇ ତାରି ମନ କଥା କହିଲା। ପିଲାଟିର ବଂଶ ପରମ୍ପରା ଜାଣିବା ପାଇଁ ଗୁରୁ ପଚାରିଲେ, ତୁମର ଜାତି କ'ଣ, ତୁମର ଗୋତ୍ର କ'ଣ। ପିଲାଟି କହିଲା, ମୋତେ ଜଣାନାହିଁ। ଋଷି ପଚାରିଲେ, ବାପାଙ୍କ ନାଁ କୁହ। ପିଲାଟି କହିଲା, ତା ବି ମୋତେ ଜଣାନାହିଁ। ଋଷି କହିଲେ, ଆଜି ତମେ ଯାଅ, ମା'କୁ ପଚାରି କାଲିକି ଆସିବ। ପିଲାଟି ଘରକୁ ଫେରି ମା'କୁ ଏ କଥା ସବୁ ପଚାରିଲା। ମା ଟିକିଏ ଅପ୍ରସ୍ତୁତ ହେଲେ, କିନ୍ତୁ ପରମୁହୂର୍ତ୍ତରେ ଭାବିଲେ, ପୁଅ ଜ୍ଞାନର ପଥରେ ପଥିକ ହେବା ପାଇଁ ବାହାରିଛି। ଏଥିପାଇଁ ମୂଳ ହେଉଛି ସତ୍ୟ। ତାର ବୟସ ହେଲାଣି, ସେ ସତ୍ୟ କ'ଣ ଜାଣୁ। ସେଠୁ ସେ କହିଲେ, ଦେଖ ପୁଅ, ମୁଁ ବି ତୋର ଜାତି ଗୋତ୍ର ବାପା କିଏ ଜାଣେ ନା। ମୁଁ ଯେତେବେଳେ ଯୁବତୀ ଥିଲି ବିଭିନ୍ନ ଘର ବୁଲି କାମ କରୁଥିଲି। ସେତେବେଳେ କେଉଁ ଏକ

0: ସମ୍ପର୍କରୁ ମୁଁ ତୋତେ ଲାଭ କରିଛି, ତେଣୁ ମୁଁ କେମିତି ଜାଣିବି ତୋର ଗୋତ୍ର କ'ଣ, ଜାତି କ'ଣ, ତୋର ପିତା କିଏ? କିନ୍ତୁ ମୁଁ ଗୋଟିଏ କଥା ଜାଣେ, ତୋ ନାଁ ସତ୍ୟକାମ ଏବଂ ମୋ ନାଁ ଜବାଳ। ତେଣୁ ତୁ ଗୁରୁଙ୍କୁ ଯାଇ କହ, ତୋ ନାଁ ସତ୍ୟକାମ ଜବାଳ। ପରଦିନ ପିଲାଟି ଗୁରୁଙ୍କ ପାଖକୁ ଯାଇ ମା' କହିଥିବା କଥା ସବୁ କହିଲା। ଋଷି ଗୌତମ ଥିଲେ ଦିବ୍ୟଦ୍ରଷ୍ଟା, ସେ ପିଲାଟି କହୁଥିବା କଥାର ମହତ୍ତ୍ୱ ବୁଝିପାରିଲେ। ସ୍ନେହରେ ସେ ପିଲାଟିକୁ ପାଖକୁ ଡାକି କହିଲେ, ବତ୍ସ, ତୁମର ଜାତି ଖୁବ୍ ସ୍ପଷ୍ଟ, ତୁମେ ନିଶ୍ଚୟ ବ୍ରାହ୍ମଣ। ଆଉ ଜଣେ ଶିଷ୍ୟ ଏକଥା ଶୁଣି ପ୍ରଶ୍ନ କଲେ, ଋଷି ଶ୍ରେଷ୍ଠ, ଆପଣ କିପରି ଜାଣିଲେ ଯେ ସେ ବ୍ରାହ୍ମଣ? ଋଷି କହିଲେ ଯେ ସବୁବେଳେ ସବୁ ପରିସ୍ଥିତିରେ ସତ୍ୟ ପ୍ରକାଶ କରିବାର ଶକ୍ତି ରଖେ ସେ ହିଁ ବ୍ରାହ୍ମଣ। ଏଇ ପିଲା ଓ ତାର ମା'କୁ ମିଛ କହିବା ପାଇଁ ବହୁ ଅବସର ମିଳିଥିଲା। ସେମାନେ କିଛି ଗୋଟାଏ କହିଦେଇପାରିଥାନ୍ତେ, କିନ୍ତୁ ଉଭୟଙ୍କ ଭିତରେ ସତ କହିବାର ଶକ୍ତି ଜାଗ୍ରତ ଅଛି। ତା ମା' ଯୁବତୀ ଥିଲା, ତାର ଦେହ ଥିଲା, କାମନା ଥିଲା, କେହି ତାକୁ ପ୍ରଲୁବ୍ଧ କରିଛି ବା ସେ ନିଜେ ପ୍ରଲୁବ୍ଧ ହୋଇଛି, ଏକାଧିକ ସ୍ଥାନରେ ସେ କାମନାର ଶିକାର ହୋଇଥିବା ବି ସମ୍ଭବ। ପରିଣାମରେ ଜନ୍ମ ନେଇଛି ସତ୍ୟକାମ। କାମନା ଥାଏ ଦେହସ୍ତରରେ, ସତ୍ୟ ଥାଏ ଚେତନା ସ୍ତରରେ। ଦେହ ଏବଂ କାମନା ଜବାଳର ସତ୍ୟକୁ ଘୋଡ଼େଇ ପାରିନାହିଁ, ସେ ତାର କାମନାକୁ ଅସ୍ୱୀକାର କରିନାହିଁ। ଦେହର ଆକର୍ଷଣ ଯାହା ଘଟିବାର କଥା ତାହା ସାମୟିକ ଭାବରେ ଘଟିଛି, ବାସ୍ ସେଇଠି ତାର ପରିସମାପ୍ତି। ଏହାକୁ ମୁକ୍ତ ଭାବରେ ସ୍ୱୀକାର କରି ସେ ଯେ ତାର ପୁଅକୁ କହିପାରିଛି ତାହା ହିଁ ପ୍ରମାଣ କରୁଛି ତାର ସତ୍ୟ ଶକ୍ତିକୁ। ତେଣୁ କାମନା ଏବଂ ସତ୍ୟକୁ ମିଶେଇ ଯିଏ ଯଥାର୍ଥରେ ପୁଅର ନାଁ ଦେଇଛି ସତ୍ୟକାମ, ଗୁରୁ ଗୌତମ ସତ୍ୟକାମ ଜବାଳକୁ ଶିଷ୍ୟ ଭାବରେ ଗ୍ରହଣ କଲେ। ଏହି ହେଉଛି ସତ୍ୟର ପରାକାଷ୍ଠା। ଏହା ଛନ୍ଦୋଗ୍ୟ ଉପନିଷଦର କଥା। ଆମେ ଯାହାକୁ ଅପବିତ୍ର କହିଥାନ୍ତୁ, ଜବାଳ ନାମକ ନାରୀଟିକୁ ଦୁଶ୍ଚରିତ୍ର ବୋଲି କହିଥାନ୍ତୁ, ସେ ସତ୍ୟର ଶକ୍ତିରେ ବିଜୟିନୀ ହୋଇଯାଇଛି। ସେ ଯାହା କରିବ ତାକୁ ଜଣାନାହିଁ, ସେ ଯାହା କରୁଛି ସେଇଟା ବି ଜଣାନାହିଁ ଯେ ସେ ପାପ ନା ପୁଣ୍ୟ। ଯାହା କରିଛି ତାହା ହିଁ ସ୍ୱୀକାର କରିଛି। ତାକୁ ସ୍ୱୀକାର କରିନଥିଲେ, ତାକୁ ପ୍ରକାଶ କରିନଥିଲେ, ସେ ଜୀବନ ସାରା ତାକୁ ଲୁଚେଇ ଲୁଚେଇ ଅନେକ କଷ୍ଟ ପାଇଥାନ୍ତା। ସାହସର ସହିତ ପ୍ରକାଶ କରିଦେଇ ମୁକ୍ତି ପାଇଗଲା ଆଜୀବନ ଯନ୍ତ୍ରଣାରୁ। କେଡ଼େ ଅସାଧାରଣ ଏ ଜବାଳ ଚରିତ୍ର! ସତ୍ୟର କି ଅମିତ ଶକ୍ତି! ସତ୍ୟକୁ ପ୍ରକାଶ କରିବାର ସାହସଟି ନଥିଲେ ଆମେ ଯେଉଁମାନେ ସବୁବେଳେ କଷ୍ଟ ପାଉଛୁ, ଏ ଚରିତ୍ରଟି ଆମ ପାଇଁ ଏକ ଆଦର୍ଶ।
1: ଶୁଣିଲି ଚେତନ ଚିନ୍ତନ, ଆକାଶବାଣୀ ଭବାନୀପାଟଣା। ଏଥିରୁ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି।

ରାଜା ପରୀକ୍ଷିତ କଳିକୁ ମାରିବାକୁ ଯିବାରୁ ସେ ରାଜାଙ୍କ ପାଦ ତଳେ ପଡ଼ିଗଲା। ରାଜା କହିଲେ, ତୁ ଯଦି ବଞ୍ଚିବାକୁ ଚାହୁଁ ତେବେ ମୋ ରାଜ୍ୟରେ ପଶିବୁ ନାହିଁ। କଳି ଡରିଯାଇ କହିଲା, ତେବେ ମୋତେ ତୁମ ରାଜ୍ୟରେ ଗୋଟିଏ ସ୍ଥାନରେ ରହିବାକୁ ଦିଅ। ରାଜା ତାକୁ ମିଥ୍ୟା ଥିବା ସ୍ଥାନ ଜୁଆଖେଳ, କାମର ସ୍ଥାନ ସୁରା ଓ ଗଣିକା ଗୃହ, ରଜଗୁଣର ଆସ୍ଥାନ ଜୀବହତ୍ୟା ହେଉଥିବା କଂସେଇଖାନାରେ ରହିବାକୁ ଅନୁମତି ଦେଲେ। କଳି ଆଉ ଗୋଟିଏ ସ୍ଥାନ ମାଗିବାରୁ ତାକୁ ରିପୁମାନଙ୍କ ରହିବା ସ୍ଥଳ ସୁବର୍ଣ୍ଣଠାରେ ରହିବୁ ବୋଲି ଆଜ୍ଞା ଦେଲେ। ଅରଣ୍ୟକୁ ଯିବାବେଳେ ରାଜା ଯୁଧିଷ୍ଠିର ପରୀକ୍ଷିତଙ୍କୁ ଯେପରି ରାଜଧର୍ମ ଶିକ୍ଷା ଦେଇଥିଲେ, ସେ ସେହିପରି ରାଜ୍ୟ ପାଳନ କରୁଥିଲେ।

ଶୁଣିଲି ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀପାଟଣ, ସମୟ ସକାଳ 7:00। ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ଶୁଣିବେ ହିନ୍ଦୀରେ ଆଲୋଚନା, ହିନ୍ଦୀ କା ବିକାଶ ଦେଶ କା ବିକାଶ। ଆଲୋଚକ ହେଲେ ସୁରେଶ ଅଗ୍ରୱାଲ। ଚାଷର କଥା 7:40, ସଙ୍ଗୀତ ଲହରୀ ଶୁଣିପାରିବେ 7:45। 8:30 ଶୁଣିବେ ଗୀତ ଗୀତାଞ୍ଜଳି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ସଙ୍ଗୀତାତ୍ମକ ଧାରାବାହିକ। ବୈଦେହୀଶ ବିଳାସ ଶୁଣିବେ 8:45। 9:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। 9:10 ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 9:45। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଦ୍ୱିତୀୟ ଅଧିବେଶନ ଦିନ 12:00 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। 12:30 ଶୁଣିବେ ରୂପକ ଅତୀତର ସ୍ମୃତିଲିପି କଳାହାଣ୍ଡିର ଅସୁରଗଡ଼, ରଚନା ସଚ୍ଚିଦାନନ୍ଦ ମଲ୍ଲିକ, ପ୍ରଯୋଜନା ଭାଗିରଥୀ ମିଶ୍ର। ଚାଷର କଥା 9:10 ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତି ରୂପ ପ୍ରଚାର କରିବୁ 9:20। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ତୃତୀୟ ଅଧିବେଶନ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଯୁବବାଣୀ 5:30। ଆଜି ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। 6:30 ଶୁଣିବେ ଲୋକଗୀତ କ୍ରମରେ ଘୁମୁରା ଗୀତ। 7:25 ଜିଲ୍ଲା ହାଲଚାଲ କ୍ରମରେ ପ୍ରଚାର କରିବୁ ଯାଜପୁର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ 7:30 ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:00 ଦେଶବନ୍ଦନା ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ 8:00।

15 ମିନିଟ୍ରେ 8:30 ସ୍ପୋର୍ଟ୍ ସ୍କେନ୍ ଏବଂ ରାତି 10:00ରେ ଶୁଣିବେ ଜାପାନଠାରେ ଅନୁଷ୍ଠିତ 20ତମ ଏସିଆନ୍ ଗେମ୍ସର ଦୈନିକ ମୁଖ୍ୟାଂଶ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:20। 10:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀର ଚାରିଟି କାର୍ଯ୍ୟ ଦିବସ ପୂର୍ବରୁ ଅଧିବେଶନ ସମାପ୍ତ ହୋଇଛି। ଗତକାଲି ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଚଳିତ ଅଧିବେଶନରେ ମୋଟ ପାଞ୍ଚଟି ବୈଠକ ବସିଥିଲା। ବହି ତ୍ରୁଟି, ଏମ୍ଏମ୍ଡିଆର୍ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହି ସ୍ୱଳ୍ପକାଳୀନ ଅଧିବେଶନରେ ସାତଟି ବିଧାୟକ ଉପସ୍ଥାପିତ ହୋଇଥିବା ବେଳେ ଚାରିଟି ବିଧାୟକ ପାରିତ ହୋଇଛି। ଏହା ବ୍ୟତୀତ ଦୁଇଟି ଅଧ୍ୟାଦେଶ, ଏଗାରଟି ବାର୍ଷିକ ରିପୋର୍ଟ, ଛଅଟି ସିଏଜି ରିପୋର୍ଟ, ଛଅଟି କାଗଜ ଉପସ୍ଥାପନ ସହ ଗୋଟିଏ ମୁଲତବୀ ପ୍ରସ୍ତାବ ନୋଟିସ୍ ଗ୍ରହଣ କରାଯାଇଥିଲା। ଗତକାଲି ଶେଷ ଦିନରେ ଗୃହରେ ଚାରିଟି ବିଲ୍ ପାରିତ ହୋଇଥିଲା। ସେଗୁଡ଼ିକ ହେଉଛି ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଏବଂ ନିୟୋଜନ କର ବିଲ୍ 2026, ଭାରତୀୟ ଷ୍ଟାମ୍ପ ସଂଶୋଧନ ବିଲ୍ 2026, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍ 2026 ଏବଂ ଓଡ଼ିଶା ଜନବିଶ୍ୱାସ ବିଲ୍ 2026। ଦକ୍ଷିଣ ପୂର୍ବ ରେଳପଥ ଅଧୀନ ବଡ଼ବିଲ୍, ବଲାଣୀ, ଖାଦାନ ରେଳପଥର ଦୋହରୀକରଣ ପାଇଁ ଭାରତୀୟ ରେଳବାଇ ପକ୍ଷରୁ 122 କୋଟି ଟଙ୍କା ମଞ୍ଜୁର କରାଯାଇଛି। 6 କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ କେନ୍ଦୁଝର ଜିଲ୍ଲାରେ ନିର୍ମାଣ ହେବ। ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବା ପରେ ବାର୍ଷିକ ଅତିରିକ୍ତ 8.9 ନିୟୁତ ଟନ୍ ମାଲ୍ ପରିବହନ ଲକ୍ଷ୍ୟ ରଖାଯାଇଛି। ଏହାକୁ ଭାରତୀୟ ରେଳପଥର ଶକ୍ତି, ଖଣିଜ ଏବଂ ସିମେଣ୍ଟ କରିଡର ଭାବେ ଚିହ୍ନଟ କରାଯାଇ ବିକଶିତ କରାଯିବ। ରାଜ୍ୟରେ ସୁନାମି ପ୍ରସ୍ତୁତ ଗ୍ରାମ ସଂଖ୍ୟା 100କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ୟୁନେସ୍କୋ IOC ପକ୍ଷରୁ 100ଟି ଉପକୂଳବର୍ତ୍ତୀ ଗ୍ରାମକୁ ସୁନାମି ପ୍ରସ୍ତୁତ ଗ୍ରାମ ଭାବେ ଘୋଷଣା କରାଯାଇଛି। ଭୁବନେଶ୍ୱର କନ୍ଭେନ୍ସନ୍ ସେଣ୍ଟରରେ ଜାତୀୟ ସୁନାମି ପ୍ରସ୍ତୁତ ବୋର୍ଡର ବୈଠକରେ ପର୍ଯ୍ୟାୟକ୍ରମେ 6ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ସୁନାମି ପ୍ରସ୍ତୁତ ଚିହ୍ନଟ କାର୍ଯ୍ୟକ୍ରମ ଲାଗୁ କରାଯାଇଥିବା ବେଳେ ଅନ୍ୟ 75ଟି ଗ୍ରାମରେ ଏହାକୁ ଲାଗୁ କରାଯିବ ବୋଲି କୁହାଯାଇଛି। 6ଟି ଉପକୂଳବର୍ତ୍ତୀ ଜିଲ୍ଲାର 381ଟି ସୁନାମି ପ୍ରବଣ ଗ୍ରାମ ଓ ଜନବସତିକୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର 2ଦ୍ୱାଦଶ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ 13ଟି ବ୍ଲକର ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାରେ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଲାଗି ପରାମର୍ଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀ

0: ସଂଘ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ମଧ୍ୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ହୃତ୍ପିଣ୍ଡର ଯତ୍ନ ଏବଂ ହୃତ୍ପିଣ୍ଡ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଗୋଟିଏ ବି ସ୍ପନ୍ଦନ ହରାନ୍ତୁ ନାହିଁ। 2000 ଏହି ଦିବସ ପାଳିତ ହୋଇଆସୁଛି। ଉଚ୍ଚ ରକ୍ତଚାପ, ମଧୁମେହ, ଅତ୍ୟଧିକ କୋଲେଷ୍ଟ୍ରଲ, ମୋଟାପଣ, ମାନସିକ ଦୁଶ୍ଚିନ୍ତା, ଧୂମପାନ, କମ୍ ପରିଶ୍ରମ ଏବଂ ବଦଳୁଥିବା ଜୀବନଶୈଳୀ ପାଇଁ ଲୋକମାନେ ହୃଦ୍ରୋଗର ଶିକାର ହେଉଛନ୍ତି। ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ମ୍ୟାମାର ଉପକୂଳରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ସେହିପରି ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଶାଖା ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 5 ବ୍ଲକର 306 ବିଦ୍ୟାଳୟକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 629.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 482,547 ଫୁଟ ଜଳ ପ୍ରବେଶ କରୁଥିବା ବେଳେ 28 ଗେଟ୍ ଦେଇ 455,252 ଫୁଟ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗଭୀର ଅବପାତର ପ୍ରଭାବରେ 6 ଜିଲ୍ଲା ପ୍ରଭାବିତ ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତ କରିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଲକାନଗିରି ଜିଲ୍ଲାର 1324 ଅଙ୍ଗନବାଡ଼ି କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଆଙ୍ଗନକା ଉତ୍ସବ ଏବଂ ମୋ ଅଙ୍ଗନବାଡ଼ି ମୋ ଦାୟିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଚାଲିଥିବା 12 ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 45 ବୃଦ୍ଧି ପାଇଛି। ଜାଭେଲିନ୍ ଥ୍ରୋରେ ଯଶବୀର ସିଂ ରୌପ୍ୟ ଓ ରୋହିତ ଯାଦବ କାଂସ୍ୟ ପଦକ ହାସଲ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ବିଶ୍ୱ ହୃତ୍ପିଣ୍ଡ ଦିବସର ତାତ୍ପର୍ଯ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ବିଶ୍ୱରଞ୍ଜନ ମିଶ୍ର।
2: ହୃଦ୍ରୋଗର ଭୟାବହତା ଓ ଏହାର ପ୍ରତିକାର ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 29 ଦିନକୁ ସାରା ବିଶ୍ୱରେ ବିଶ୍ୱ ହୃତ୍ପିଣ୍ଡ ଦିବସ ରୂପେ ପାଳନ କରାଯାଏ। ହୃଦ୍ରୋଗ ଆଧୁନିକ ଯୁଗର ଏକ ମହାମାରୀ। ଏହାଦ୍ୱାରା ଅଳ୍ପ ବୟସରେ ଜୀବନହାନି ସହ ବହୁ ଲୋକ ରୋଗାକ୍ରାନ୍ତ ହୋଇ ନିଜର ଜୀବିକା ହରାଇବା ସହ ସାଧାରଣ ଜୀବନଧାରାରୁ ବଞ୍ଚିତ ହୋଇଥାନ୍ତି। ଆଧୁନିକ ଜୀବନଶୈଳୀ ହୃଦ୍ରୋଗର ମୁଖ୍ୟ କାରଣ। ବିଜ୍ଞାନ ଓ ଶିଳ୍ପର ଦ୍ରୁତ ଅଗ୍ରଗତି ଯୋଗୁଁ ଦୈନନ୍ଦିନ ଜୀବନରେ ଶାରୀରିକ ପରିଶ୍ରମ ଯଥେଷ୍ଟ କମିଯାଇଛି। ବିନା ଶ୍ରମ ସାଙ୍ଗକୁ ଖାଦ୍ୟର ରୂପ ବଦଳି ଯାଉଛି। ବର୍ତ୍ତମାନର ଖାଦ୍ୟ ଅଧିକ କ୍ୟାଲୋରି, ଅଧିକ ଫ୍ୟାଟ୍ ବା ସ୍ନେହସାର ସହ ମାତ୍ରାଧିକ ଲୁଣ ଓ କମ୍ ତନ୍ତୁଯୁକ୍ତ ହୋଇଥିବାରୁ ଏହା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ଶରୀରର ସମସ୍ତ ପ୍ରକାର ଦୈନନ୍ଦିନ ପ୍ରକ୍ରିୟା ଓ ଶାରୀରିକ ଶ୍ରମ ପାଇଁ ଶକ୍ତି ବା କ୍ୟାଲୋରି ଖାଦ୍ୟରୁ ମିଳିଥାଏ, କିନ୍ତୁ ଶ୍ରମର ଅଭାବ ସାଙ୍ଗକୁ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଦ୍ୱାରା ସମସ୍ତ ଅଧିକ କ୍ୟାଲୋରି ଦେହରେ ଚର୍ବି ରୂପେ ସଞ୍ଚିତ ହୁଏ। ଏହା ଦେହକୁ କ୍ରମଶଃ ପୃଥୁଳକାୟ କରିଦେଇଥାଏ। ଚର୍ବି ଦେହର ସମ୍ମୁଖ ଭାଗରେ ଅଧିକ ଜମି ରହି ଉଦରର ଆକାର ବଢ଼ାଇଥାଏ। ଏଭଳି ପୃଥୁଳକାୟ ଶରୀର ବିଭିନ୍ନ ପ୍ରକାରର ରୋଗ ସୃଷ୍ଟିର କାରଣ ହୋଇଥାଏ। ଏହାଦ୍ୱାରା ମଧୁମେହ, ଉଚ୍ଚ ରକ୍ତଚାପ, ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ବଢ଼ିବା ପରି ବହୁ ମାରାତ୍ମକ ରୋଗ ଦେଖାଦିଏ। ଏପରି ରୋଗ ଦ୍ୱାରା ହୃତ୍ପିଣ୍ଡର ଧମନୀମାନଙ୍କରେ ଚର୍ବିର ଆସ୍ତରଣ ଜମିଯାଇ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହେବା ଦ୍ୱାରା ହୃଦ୍ରୋଗ ଓ ହୃଦ୍ଘାତ ବା ହାର୍ଟ ଆଟାକ୍ ହେବାର ସମ୍ଭାବନା ଅନେକ ଗୁଣରେ ବଢ଼ିଯାଇଥାଏ। ଉଚ୍ଚ ରକ୍ତଚାପ ଓ ମଧୁମେହ ଦ୍ୱାରା ମସ୍ତିଷ୍କ ଘାତ ବା ଷ୍ଟ୍ରୋକ୍ ଓ ବୃକ୍କଜନିତ ସମସ୍ୟା ହେବାର ସମ୍ଭାବନା ମଧ୍ୟ ବଢ଼ିଯାଏ। ଏହାଦ୍ୱାରା ଆଧୁନିକ ଜୀବନରେ ସାମାଜିକ ଓ ବୃତ୍ତିଗତ ବ୍ୟସ୍ତତା ବା ଷ୍ଟ୍ରେସ୍, ଧୂମପାନ ଓ ତମାଖୁ ସେବନ ହୃଦ୍ରୋଗ ସୃଷ୍ଟିରେ ସହାୟକ ହୋଇଥାଏ। ନିକଟରେ ବାୟୁ ପ୍ରଦୂଷଣ ମଧ୍ୟ ହୃଦ୍ରୋଗ ସୃଷ୍ଟିରେ ଏକ ମୁଖ୍ୟ କାରଣ ରୂପେ ଦେଖାଦେଇଛି। ହୃଦ୍ରୋଗରୁ ରକ୍ଷା ପାଇବା ପାଇଁ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ। ସୁଷମ ଖାଦ୍ୟ, ନିୟମିତ ବ୍ୟାୟାମ, ତମାଖୁ ବର୍ଜନ ଓ ମାନସିକ ସନ୍ତୁଳତା ହୃଦ୍ରୋଗରୁ ନିଜକୁ ଦୂରେଇ ରଖିପାରିବ। ଖାଦ୍ୟରୁ କ୍ୟାଲୋରି କମାଇବା ପାଇଁ ଚିନି, ମିଠା ଜିନିଷ, ଭାତ, ରୁଟି, ତେଲ

0: ଛଣାଛଣି ଜିନିଷର ପରିମାଣ ଖାଦ୍ୟରେ କମ୍ କରି ପରିବା, ଶାଗ, ସାଲାଡ଼ର ମାତ୍ରା ବଢ଼ାଇବା ଦରକାର। ସମସ୍ତ ପ୍ରକାରର ମୃଦୁ ପାନୀୟ, ପ୍ରକ୍ରିୟାକୃତ ଖାଦ୍ୟ ବା ପ୍ରସେସ୍ଡ ଫୁଡ଼, ରେଡି ଟୁ ଇଟ୍ ବ୍ରେକ୍ଫାଷ୍ଟ, ପ୍ୟାକିଂ ହୋଇଥିବା ଖାଦ୍ୟ ଓ ଫାଷ୍ଟଫୁଡ଼ ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ। ସମସ୍ତ ପ୍ରକାର ବେକରୀ ଫୁଡ଼ ବା କେକ୍ ଓ ବିସ୍କୁଟ୍ ମାନଙ୍କରେ ଟ୍ରାନ୍ସଫ୍ୟାଟ୍ ନାମକ ଏକ ମାରାତ୍ମକ ହୃଦ୍ରୋଗ ସୃଷ୍ଟିକାରୀ ଫ୍ୟାଟ୍ ଥାଏ। ଏପରି ଖାଦ୍ୟର ପରିମାଣ କମାଇବା ମଧ୍ୟ ଜରୁରୀ। ଲୁଣର ପରିମାଣ ଯେତେ କମ୍ ହେବ ତାହା ହୃତ୍ପିଣ୍ଡ ପାଇଁ ଉପଯୋଗୀ। ରାନ୍ଧିବାରେ ପଡ଼ୁଥିବା ଲୁଣକୁ କମାଇ ସମସ୍ତ ଲୁଣଯୁକ୍ତ ଖାଦ୍ୟ ଓ ଟେବୁଲ୍ ସଲ୍ଟର ବ୍ୟବହାର ବନ୍ଦ କରିବା ଦ୍ୱାରା ବ୍ଲଡ୍ ପ୍ରେସର ଠିକ୍ ରହିଥାଏ। ଲୁଣଯୁକ୍ତ ମସଲା କୋଲ୍ଡ୍ରିଙ୍କ ଓ ସୁସ୍ଥ ଲୋକଙ୍କ ପାଇଁ ORS ପାଣି ଅତ୍ୟନ୍ତ କ୍ଷତିକାରକ। ନିୟମିତ ବ୍ୟାୟାମ, ଦିନକୁ ଅଧଘଣ୍ଟା ଜୋର୍ରେ ଚାଲିବା, ସାଇକେଲ ଚଲାଇବା, ଦୌଡ଼ିବା ବା ପହଁରିବା ଅତ୍ୟନ୍ତ ଉପଯୋଗୀ। ଏହାଛଡ଼ା ଓଜନ ଉଠାଇବା ଏକ୍ସରସାଇଜ୍ ମଧ୍ୟ ଶରୀର ପ୍ରତି ଉପାଦେୟ। ମାନସିକ ଚାପ, ଧୂମପାନ ଓ ସମସ୍ତ ପ୍ରକାର ତମାଖୁ ଯଥା ପାନ, ଗୁଟ୍ଖା, ଗୁଡ଼ାଖୁ, ଖଇନି ଇତ୍ୟାଦିରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ହୃଦ୍ରୋଗ ପ୍ରତିହତ ପାଇଁ ଉପାଦେୟ ହୋଇ ଏକ ସୁସ୍ଥ ଜୀବନଯାପନରେ ସହାୟକ ହୋଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ବିଶ୍ୱ ହୃତ୍ପିଣ୍ଡ ଦିବସର ତାତ୍ପର୍ଯ୍ୟ। ଆଲୋଚନା କରିଥିଲେ ଡାକ୍ତର ବିଶ୍ୱରଞ୍ଜନ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି ମୁହୂର୍ତ୍ତ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଚଳିତ ତ୍ରିଭାଷା ଗ୍ରହଣୀୟତା ଢାଞ୍ଚାକୁ ଷଷ୍ଠ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଲାଗୁ କରିବା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ଦେଶବ୍ୟାପୀ ରବି ଋତୁ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଲେ କୃଷିମନ୍ତ୍ରୀ, ପରିବହନ କ୍ଷେତ୍ରରେ ବକେୟା ଜରିମାନା ଆଦାୟ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, 1 କୋଟି ଅତିକ୍ରମ କଲା ବାର୍ଷିକ ଫାସ୍ଟ୍ୟାଗ୍ ପାସ୍ ମଞ୍ଜୁରୀ ପ୍ରଦାନ ବ୍ୟବସ୍ଥା, ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 45 ବୃଦ୍ଧି। ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 3 ଭାଷା ଗ୍ରହଣୀୟତା ଢାଞ୍ଚାକୁ ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ପ୍ରଚଳନ କରିବା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ସପ୍ତମ, ଅଷ୍ଟମ, ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ 3 ଭାଷା ଗ୍ରହଣୀୟ ସମ୍ପର୍କିତ ବ୍ୟବସ୍ଥାକୁ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରିବାକୁ କହିଛନ୍ତି। ପୂର୍ବରୁ ଗତ 17 ଚଳିତ ଶିକ୍ଷାବର୍ଷ ପାଇଁ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି 3 ଭାଷା ଅଧ୍ୟୟନ ସଂକ୍ରାନ୍ତ ବାଧ୍ୟତାମୂଳକ ନୀତି କାର୍ଯ୍ୟକାରୀ ନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ। ଦେଶବ୍ୟାପୀ ରବି ଋତୁ ପାଇଁ ପ୍ରସ୍ତୁତି ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମନ୍ୱିତ ଯୋଜନା, ଗବେଷଣାଲବ୍ଧ ଜ୍ଞାନ ଏବଂ କ୍ଷେତ୍ରସ୍ତରୀୟ ସମୀକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ 2-ଦିନିଆ ଜାତୀୟ କୃଷି ସମ୍ମିଳନୀ ରବି ଅଭିଯାନ 2026 ଗତକାଲି ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଏବଂ ଜଳାଭାବ ମଧ୍ୟରେ ଖାଦ୍ୟ ସୁରକ୍ଷା ଓ କୃଷିକ୍ଷେତ୍ର ଆୟ ବୃଦ୍ଧି ପାଇଁ ତଥ୍ୟ ଆଧାରିତ ଯୋଜନା ପ୍ରସ୍ତୁତି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱ ଦେଇଛନ୍ତି। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମରୁଡ଼ି ପରିସ୍ଥିତି ନେଇ ଚିନ୍ତା ପ୍ରକଟ କରିବା ସହ ଶ୍ରୀ ଚୌହାନ କହିଛନ୍ତି ଏହାର ଆକଳନ କରିବା ପାଇଁ କେନ୍ଦ୍ରୀୟ ଦଳ ଗସ୍ତ କରିବେ। ମହାରାଷ୍ଟ୍ରର ପ୍ରାୟ 2/3 ଚାଷ ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ମରୁଡ଼ି ପ୍ରଭାବିତ ଭାବେ ଘୋଷଣା କରିଛନ୍ତି। କେତେକ ଅଞ୍ଚଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ରାଜ୍ୟ ସରକାର ମଧ୍ୟ ମରୁଡ଼ି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଆସନ୍ତା ମାସ 3 କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରକୁ କେନ୍ଦ୍ରୀୟ ଦଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ। ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶକୁ ଜଳ ଉପଲବ୍ଧତା ତଥା ମୃତ୍ତିକାର ଆର୍ଦ୍ରତା ଉପରେ ପର୍ଯ୍ୟବେସିତ ଫସଲ ଚାଷ ନେଇ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ଡାଲି ଏବଂ ତୈଳବୀଜ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବାକୁ

ଶ୍ରୀ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ ଆସନ୍ତା ପାଞ୍ଚ ତାରିଖ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯିବେ। ଗସ୍ତ ଅବସରରେ ଶ୍ରୀ ଗୋଏଲ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବେ। ଶ୍ରୀ ଗୋଏଲ ସଦସ୍ୟ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କୃଷିକ୍ଷେତ୍ର, ମତ୍ସ୍ୟଜୀବୀ, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଏହି ଆଲୋଚନା ବ୍ୟାପକ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଭାରତ ଆମେରିକା ଦ୍ୱିପାକ୍ଷିକ ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତି ସଂକ୍ରାନ୍ତ ଆଲୋଚନାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଗସ୍ତ ଅବସରରେ ଶ୍ରୀ ଗୋଏଲ ଗାନ୍ଧି ଜୟନ୍ତୀରେ ମହାତ୍ମା ଗାନ୍ଧି ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭାରତୀୟ ସମ୍ପ୍ରଦାୟର ବୃତ୍ତିଗତ ସଂଗଠନଗୁଡ଼ିକର ପ୍ରତିନିଧିଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ CBDT ଅଡିଟ୍ ବ୍ୟବସ୍ଥା ଅଧୀନରେ ଥିବା କରଦାତାଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟସୀମା ବୃଦ୍ଧି କରିଛି। ନଭେମ୍ବର 21 ତାରିଖ ପର୍ଯ୍ୟନ୍ତ କରଦାତା ରିଟର୍ଣ୍ଣ ଫାଇଲ୍ କରିପାରିବେ। ପୂର୍ବରୁ ଏଥିପାଇଁ ଆସନ୍ତା ମାସ 31 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଥିଲା। ସେହିଭଳି ଟିକସ ଅଡିଟ୍ ରିପୋର୍ଟ ଦାଖଲ କରିବାକୁ ସମୟସୀମା ମଧ୍ୟ ଆସନ୍ତାକାଲିଠାରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। CBDT ଦେଇଥିବା ସୂଚନା ଅନୁଯାୟୀ ଆୟକର ଆଇନ 1961 ଧାରା 139 ଅଧୀନରେ ଆସୁଥିବା ନିର୍ଦ୍ଦିଷ୍ଟ କରଦାତାଙ୍କ ପାଇଁ ଏହି ବର୍ଦ୍ଧିତ ସମୟସୀମା ଲାଗୁ ହେବ। ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାରେ ପର୍ଯ୍ୟାପ୍ତ ସମୟ ମିଳିପାରିବ ବୋଲି CBDT କହିଛି। ପରିବହନ କ୍ଷେତ୍ରରେ ବକେୟା ଜୋରିମାନା ଆଦାୟ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଅନାଦେୟ ଟ୍ରାଫିକ୍ ଇ ଚାଲାଣ ଜରିମାନାକୁ ବିଦ୍ୟୁତ୍ ବିଲ୍ ସହ ସଂଯୋଗ କରିବା ନେଇ ବିଚାର କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ୍ ଏ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି କହିଛନ୍ତି, ଇ ଚାଲାଣଗୁଡ଼ିକର ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟାନ୍ୱୟନ ହେବା ଉଚିତ। ଅନାଦେୟ କ୍ଷେତ୍ରରେ ପଞ୍ଜିକୃତ ଯାନବାହନର ନବୀକରଣ, ମାଲିକାନା ସ୍ଥାନାନ୍ତର, ଫିଟ୍ନେସ୍, ପ୍ରଦୂଷଣ ପ୍ରମାଣପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସ ନବୀକରଣକୁ ସ୍ଥଗିତ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଯାନଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ସହ କ୍ରମାଗତ ଅନାଦେୟ କ୍ଷେତ୍ରରେ ଜବତ କରିବା ନେଇ ନିୟମିତ ଯାଞ୍ଚ ଉପରେ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି। ଏହି ମାମଲାରେ ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଏଭଳି ପଦକ୍ଷେପର କାର୍ଯ୍ୟାନ୍ୱୟନ ସମୟସୀମା ଏବଂ ସାମ୍ପ୍ରତିକ ସ୍ଥିତି ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ 2023 ମସିହାରେ ପ୍ରଦାନ କରାଯାଇଥିବା ଇ ଚାଲାଣ ମଧ୍ୟରୁ ମାତ୍ର 7.61% କାର୍ଯ୍ୟକାରୀ ହୋଇଥିଲା। ଏହାର ପରିମାଣ 3,877 କୋଟି ଟଙ୍କାରୁ ଅଧିକ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକ ଆଜି ଆମେ ଆପଣଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2018 ମସିହାରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦାରିଦ୍ର୍ୟ ଏବଂ ସ୍ୱାସ୍ଥ୍ୟସେବା ମଧ୍ୟରେ ଥିବା ଦୂରତାରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ବିଭିନ୍ନ ପ୍ରକାର ରୋଗର ଚିକିତ୍ସା ପାଇଁ ଏଣିକି ଅର୍ଥ ବାଧକ ସାଜୁ ନାହିଁ। ପ୍ରତି ପରିବାର ପାଇଁ ବାର୍ଷିକ 5,00,000 ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଛି। ଗରିବ ଶ୍ରେଣୀର 40% ଭାରତୀୟଙ୍କୁ ଏହି ଯୋଜନା ଅଧୀନରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ପରିସୀମା ବୃଦ୍ଧି ପାଇଚାଲିଛି। ଗତ ଜୁନ୍ ସୁଦ୍ଧା ଏହି ଯୋଜନା ଅଧୀନରେ ସାମିଲ ହୋଇଥିବା 37,413 ସରକାରୀ ଓ ଘରୋଇ ହସ୍ପିଟାଲରେ 12,69,00,000 ଲୋକଙ୍କୁ ରୋଗୀ ସେବା ପ୍ରଦାନ କରାଯାଇସାରିଛି। ଏଥିପାଇଁ 1,92,000 କୋଟି ଟଙ୍କାର ଖର୍ଚ୍ଚ ସରକାର ବହନ କରିଛନ୍ତି। ମହିଳାଙ୍କ କ୍ଷେତ୍ରରେ ଏହି ଯୋଜନା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସାମାଜିକ ତଥା ଆର୍ଥିକ ସ୍ଥିତି ନିର୍ବିଶେଷରେ 4.5 କୋଟି ପରିବାରର 70 ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ 6 କୋଟି ବରିଷ୍ଠ ନାଗରିକ ଏହି ଯୋଜନା ଅଧୀନରେ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କୁ ଆୟ ନିର୍ବିଶେଷରେ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ପ୍ରଦାନ କରାଯାଇଛି। ବାର୍ଷିକ ଫାସ୍ଟ୍ୟାଗ୍ ପାସ୍ ମଞ୍ଜୁରୀ ଇତିମଧ୍ୟରେ 1 କୋଟିରୁ ଅଧିକ ହୋଇଛି। ଗତବର୍ଷ ଅଗଷ୍ଟ ମାସ 15 ତାରିଖରେ ଦେଶବ୍ୟାପୀ ଏହାକୁ

ଲାଗୁ କରାଯାଇଥିଲା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ୍ୱେଗୁଡ଼ିକରେ ଯାନବାହନ ମାଲିକଙ୍କ କ୍ଷେତ୍ରରେ ଏହା ଅଧିକ ଗ୍ରହଣୀୟ ହୋଇପାରିଛି। ଏହି ପାସ୍ ଏକ ବର୍ଷ ପାଇଁ ବୈଧ ରହିଥାଏ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ତାଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଛନ୍ତି। ଗତକାଲି ବିଭିନ୍ନ ବର୍ଗରେ ଭାରତୀୟ ଖେଳାଳି ପଦକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ 4 ସ୍ୱର୍ଣ୍ଣ, 20 ରୌପ୍ୟ ଏବଂ 21 ବ୍ରୋଞ୍ଜ ପଦକକୁ ମିଶାଇ ମୋଟ 45 ପଦକ ସହ ଭାରତ ତାଲିକାର ଦ୍ୱାଦଶ ସ୍ଥାନରେ ରହିଛି। ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଯଶବୀର ସିଂ ରୌପ୍ୟ ଏବଂ ରୋହିତ ଯାଦବ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ଲମ୍ବଡ଼ିଆ ବର୍ଗରେ ଶ୍ରୀଶଙ୍କର ମୁରଲୀ ରୌପ୍ୟ ଏବଂ 1500 ଦୌଡ଼ ପ୍ରତିଯୋଗିତାରେ ଗୁଲବୀର ସିଂ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ପାଣିପାଗ। ଉତ୍ତର ପୂର୍ବ ରାଜ୍ୟ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ ଏବଂ କରିକାଲରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ମଧ୍ୟ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ମାହେ, କୋଙ୍କଣ ଏବଂ ଗୋଆରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ କହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ପ୍ରତ୍ୟାବର୍ତ୍ତନ କରୁଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଚଳିତ ତ୍ରିଭାଷା ଗ୍ରହଣୀୟତା ଢାଞ୍ଚାକୁ ଷଷ୍ଠ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଲାଗୁ କରିବା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। ଦେଶବ୍ୟାପୀ ରବି ଋତୁ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଲେ କୃଷିମନ୍ତ୍ରୀ। ପରିବହନ କ୍ଷେତ୍ରରେ ବକେୟା ଜରିମାନା ଆଦାୟ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। 1 କୋଟି ଅତିକ୍ରମ କଲା ବାର୍ଷିକ ଫାସ୍ଟ୍ୟାଗ୍ ପାସ୍ ମଞ୍ଜୁରୀ ପ୍ରଦାନ ବ୍ୟବସ୍ଥା ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 45 ବୃଦ୍ଧି। ସମ୍ବାଦ ଶେଷ ହେଲା।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ଆଲୋଚନା। ହିନ୍ଦୀ କା ବିକାଶ ଦେଶ କା ବିକାଶ। ଆଲୋଚକ ହେଲେ ସୁରେଶ ଅଗ୍ରୱାଲ।

0: ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
1: ଆମେ ଦୀର୍ଘାୟୁ ହେବା ଲାଗି ଆମର ସ୍ୱାସ୍ଥ୍ୟ କେନ୍ତା କରି ଭଲ ରହିବା ସେଥିର୍ ଲାଗି ଆମେ ଚିନ୍ତା କରସୁଁ। ଆରୁ ଭଲ ସ୍ୱାସ୍ଥ୍ୟ ହେବା ଲାଗି ତଟକା ଶାଗ ଡାଲ ନିହାତି ଦରକାରେ। ତ ବଜାରରେ ମିଳୁଥିବା ଶାଗ ଡାଲ ନେ ଔଷଧୀୟ ଅଂଶ ରହିଥିସି, ତାର ସାଙ୍ଗେ ସାଙ୍ଗେ ତଟକା ନେଇଥାଏ। 2-3 ଦିନର ବାସି ଶାଗ ଡାଲ କେ ବି ବିକି ବୁକା ଦେସନ୍। ଆରୁ ମଝା ମଝା ନେ ଦରଦାମ ବି କେତନି କେତେ ବଢି ଯେସି ଯେ ଆମକେ ଘିନବାଟା ବି ଅସୁବିଧା ହେଇଯେସି ଇ ଦରଦାମ ଲାଗି। ହେତିର୍ ଲାଗି ଆମର ଚାଷୀ ଭାଇ ବହିନ ମାନେ ଜାଣିବା କଥା ଯେ ଘରର ବେର ନେ ଶାଗ ଡାଲ ଦିରେ କମେଇ କରି କେନ୍ତା କରି ଖାଇପାରମୁ ଆରୁ ଭଲ କରି ସ୍ୱାସ୍ଥ୍ୟବାନ ହେଇପାରମୁ ହେତିର୍ ଲାଗି ଭାବବାର କଥା। ଆମେ ଘରର ବେର ବଗିଚାନେ ଯଦି ଶାଗ ଡାଲ ଦିରେ କମାମୁ ଆମକେ ଭଲ ଶାଗ ଡାଲ ଦିରା ମିଲବା ଆରୁ ସେ ଶାଗ ଡାଲ କେ ଖାଇକରି ଆମେ ସୁସ୍ଥ ରହିପାରମୁ। ଖାଲି ଶାଗ ଡାଲ ପେ ମୁଁ ହେଟା ନେଇସେ, ଯେନ୍ ଗଛ ଲଟା ଥିବା ଆମର ବେର ବଗିଚାନେ ସେଟା ଆମର ମନ କେ ବି ଆନନ୍ଦ କରିପାରସି ଆରୁ ଘର ପାଖର ସୌନ୍ଦର୍ଯ୍ୟ କେ ବି ବଢେଇ ପାରସି ଆରୁ ନିର୍ମଲ ବାୟୁର ବାତାବରଣ ବି ସୃଷ୍ଟି କରିପାରସି। ଆର ଗୋଟେ କଥା ଏ, ଆମର ଅଗ୍ଲି ଯାଉଥିବା ବେଲ କେ ଆମେ ଉପଯୋଗ କରି କରି ବଜାର ଉପରେ ନିର୍ଭର କରବାକେ ନେଇ ପଡେ। ଆରୁ ଆମର ଘରେ ବ୍ୟବହାର କରୁଥିବା ଗାଧୁଆ ପେନ୍ ଖୋରିଗିନା ମାଜଲା ପେନ୍ କେ ବି ଆମେ ଠିକ ସେ ବ୍ୟବହାର କରିପାରମୁ ଇଥିନେ ଦି କରି। ଆର ଗୋଟେ କଥା ଏ, ଆମର ଘରୁନ୍ ବାହାରୁଥିବା ପନିପରିବା ଫିକି ଦିଆ ଚୋପାକେ ଆରୁ କେନ୍ କେନ୍ ମଇଲା କୁଚଲା ବର୍ଜ୍ୟବସ୍ତୁ କେ ବି ସଠିକ ବ୍ୟବହାର କରି କରି ଆମେ ଖତ ହିସାବେ ନେ ଆମର ବେର ବଗିଚା ନେ ଦି କରି ପନିପରିବା ବାହାର କରିପାରମୁ। ପ୍ରାୟ 5-6 ଡିସମିଲ ଜାଗା ନୁନ୍ ଆମେ ଗୋଟେ ଛୋଟ ପରିବାର ଲାଗି ବର୍ଷ ସାରା ପନିପରିବା ପାଇପାରମୁ। ଆରୁ ଗାଏ ବୁଛରା ଛେଲ ମେଢା ଦାଉନୁନ୍ ରକ୍ଷା ପାଇବା ଲାଗି ଆମେ ଚେର ବାଟ କେ ବନେ କରି ବାଡ଼ା ଦେବାର ଜରୁରୀ ଏ। ଇ ବାଡ଼ା କେ ଆଶ୍ରା କରି କରି ବାଡ଼ାର ତରା ତରା ଲତା ଜାତୀୟ ଗଛ କେ ଯେନ୍ତା କି ଜହ୍ନି କର୍ଲା ସିମି କୁରକୁଏଟ ପୋଟଲ କୁନ୍ଦୁରୁ ପରା ଗଛ କେ ଲଗାଯାଇ ପାରବା। ସୁବିଧା ଅନୁସାରେ ଆମେ ବେର କେ ଛୋଟ ଛୋଟ ପଟାଲି ନେ ଭାଗ କରିଦେଲେ ଆଟିକେ ବନେ ସବୁ ପଟାଲି କେ ପେନ୍ ଯିବା ଲାଗି ନାଲ କରବାର ବି ଦରକାର ପଡ଼ସି। ଦକ୍ଷିଣ ଆର ପଶ୍ଚିମ ଦିଗର ପଟାଲି ମନ କେ ପନିପରିବା ଚାଷ କରବା ଲାଗି ସଂରକ୍ଷିତ କରି କରି ରଖବା କଥା। ଆରୁ ବାଡ଼ାର ତରା ତରା ସଜନା ଅମୃତଭଣ୍ଡା କଦଲୀ ଲେମ୍ବୁ ମିର୍ସିଙ୍ଗିଆ ଗଛ ଆରୁ ଜାମ ପରା ଗଛ କେ ଲଗେଇ ଦେବା ଠିକ ଏ। ଖୁବ ଦିନ ଥିବାର ଗଛ ମାନଙ୍କର ଭିତରେ କମ ବିନିଆ ଗଛ ମାନକେ ହେଲେ ଚେର ଜାତୀୟ ଫସଲ କେ

ଖାଇବାର୍ ସବୁ ଠାନୁନ୍ ଠିକେ, ଯେନ୍ତା କି ଶାଗ, ଧନିଆ, ଲେସୁନ, ଅଦା, ହଲଦି ଇ ପ୍ରକାର ଚାଷ କଲେ ବନେ ହି ପାର୍ସି। ପ୍ରତି ପଟାଲି ଲାଗି ଫସଲ ପର୍ଯ୍ୟାୟକେ ଅଲଗା ଅଲଗା କରି କଲେ ଆର୍ ଟିକେ ଚାଷ ବନେ ହେସି। ଚାଷ କରବା ଆଗନୁନ୍ ପଟାଲି ମନକେ କୁଏଡ଼ନେ ବନେ କରି କୁଡ଼ି କରି ମେଟ୍ କେ ଗୁଣ ଆରୁ ଖତ ବି ଦି କରି ବନେ କରି ତିଆରି କରବାର୍ ଉଚିତ ହେ। ବାରିର ଜିନ୍ କୋନାନେ ବି ଖାଲ ଗୋଟେ କୁଡ଼ି କରି ଘରର ଫିକି ଦେବା ଜିନିଷ ମନକେ ପକେଇ କରି କମ୍ପୋଷ୍ଟ ତିଆରି କରି କରି ଆମର ଇ ପାକଶାଲା ବଗିଚାନେ ବ୍ୟବହାର କଲେ ଚାଷ ଖୁବ୍ ବନେ ହେସି। ଫସଲ ପର୍ଯ୍ୟାୟ ଯୋଜନା ବା ନକ୍ସା ତିଆରି କରି କରି ତାର ସାଙ୍ଗେ ସାଙ୍ଗେ କେନ୍ କେନ୍ ଚାଷ କେନ୍ କେନ୍ ସମୟାନେ ହେଇପାରବା ସେଟାକେ ଚିନ୍ତା କରି କରି ଲଗାଲେ ବରଷ ସାରା ଶାଗ ଡାଲର ଅସୁବିଧା ନେଇ ହିଏ। ଆର୍ ଗୋଟେ କଥା ଆମର ଚାଷୀ ଭାଇ ବହିନ ମାନେ ଧ୍ୟାନ ଦେବା କଥା ଯେ ଅନ୍ତ ଫସଲ ଚାଷ ବି ମଝି ମଝିନେ ଚାଷ କରବାର ଯୋଜନା କରବେ। ଇ ଯୋଜନା କରବା ସମୟାନେ କେତେଟା ଜିନିଷକେ ଧ୍ୟାନ ଦେବା କଥା, କେନ୍ ସମୟ ଭିତରେ କେନ୍ କେନ୍ ଶାଗ ଡାଲ ସରି ଯାଉଛେ ସେତାକେ ଦେଖିକରି ଫସଲ ଲଗାଲେ ଖଣେ ପରା ବେର୍ ନୁନ୍ ବରଷ ସାରା ପନିପରିବା ପାଇପାରମୁ।

ଶୁଣିଲେ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା ଆକାଶବାଣୀ ଭବାନୀପାଟଣ। ବର୍ତ୍ତମାନ ଶୁଣନ୍ତୁ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା। ଗୀତ ରଚନା କରିଛନ୍ତି ପୁଷ୍ପକ ପରିଡ଼ା, ସଙ୍ଗୀତ ଆସାଦ ନିଜାମ।

ଏଥର ଦେତକଣ୍ଠରେ ଶିଳ୍ପୀ ହେଲେ ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡା। ଗୀତ ରଚନା କରିଛନ୍ତି ପୁଷ୍ପକ ପରିଡ଼ା, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ। ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ ଭକ୍ତି ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀ ହେଲେ ଅରବିନ୍ଦ ମୁଦୁଲି। ଗୀତ ରଚନା କରିଛନ୍ତି ଅନିଲ ପଟ୍ଟନାୟକ। ସଙ୍ଗୀତ ଅରବିନ୍ଦ ମୁଦୁଲି।

ଏହା କ୍ଷିପ୍ରତାରେ ବିନାୟକ ବା ପକ୍ଷୀରାଜ ଗରୁଡ଼ଠାରୁ ମାନ୍ୟ ପାଇବା ଯୋଗ୍ୟ। ଏହା ତାପସଂହାରକ ଅର୍ଥାତ୍ ସନ୍ତାପ ହରଣକାରୀ। ଦେବସୂତ ବା ଦେବସାରଥୀ ମାତଳି ଚାରି ଅଶ୍ୱ ଚାଳନ ଲୀଳା କରି ରଭସରେ ବା ତୀବ୍ର ଗତିରେ ପୁଷ୍ପକର ସମ୍ମୁଖୀନ ହେବାରୁ ରାବଣ ବିକଳ ହେଲା। ସାରଥୀ ମାତଳି କଥାରେ ବିକ୍ରମ ସହ ଦାସରଥୀ ରଥାରୋହଣ କରନ୍ତେ ଏହା ବିଭୀଷଣ ବିଲୋକନ କରି ନିର୍ବାଣ ହେଲା ଭାବି ରାମଙ୍କଠାରେ ତା ମନ ଜଡ଼ିଲା ବା ମଜିଲା। ଗିର୍ବାଣ ବା ଦେବତାମାନେ ଜୟଧ୍ୱନି କଲେ।

ଶୁଣିଲି ଗୀତଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶେଷରେ ଶୁଣନ୍ତୁ ଧଉଳି ଏକ୍ସପ୍ରେସ୍ କଥାଚିତ୍ରରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ। ଗୀତ ଏବଂ ସଙ୍ଗୀତ ଚିତ୍ତରଞ୍ଜନ ତ୍ରିପାଠୀ।

ଶେଷ ହେଲା ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପାହିଲା ଅନ୍ଧାର ରାତି, ହସିଲା ସୁନେଲି ପ୍ରାଚୀ, ପୂର୍ବ ଆକାଶେ ଦେଖ ସୂରୁଜ ଦେବତା ଉଇଲିଣି ହସି, ପକ୍ଷୀଙ୍କ କାକଳି ରବ ଭାଙ୍ଗଇ ନିଦ୍ରାର ସ୍ୱପ୍ନ, ନୂତନ ଆଶାର ସହ ଆରମ୍ଭ ହୁଏ ଏ ଜୀବନ ଆକାଶ। ମଳୟ ପବନ ଆସି ମନକୁ ମହକେଇ ଦିଏ, ନୂଆ ଆଶା ଓ ବିଶ୍ୱାସର ସହ କର୍ମମୟ ପଥ ଆରମ୍ଭ ହୁଏ। ପୁଣି ଗୋଟିଏ ନୂଆ ଦିନ, ନୂଆ ଆଶା ଓ ଆକାଂକ୍ଷା ସହ ଆପଣ ସମସ୍ତଙ୍କୁ ସ୍ୱାଗତ ଖୋଲା ଝରକାର ଆଉ ଏକ ନୂତନ ସଂସ୍କରଣରେ। ଆଜି ଏ ଦିନଟି ଆପଣ ସମସ୍ତଙ୍କର ମଙ୍ଗଳମୟ ଓ ଶୁଭମୟ ହେଉ ଏହି କାମନା ସହ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଆଜି ଏହି କାର୍ଯ୍ୟକ୍ରମକୁ ନେଇ ମୁଁ ଆସିଛି ଆପଣମାନଙ୍କର ସାଥୀ ନିହାରିକା। ନମସ୍କାର।

ଉପନିଷେଦରେ କୁହାଯାଇଛି, ମାତୃଦେବ ଭବ, ପିତୃଦେବ ଭବ, ଆଚାର୍ଯ୍ୟ ଦେବ ଭବ, ଅତିଥି ଦେବ ଭବ। ସର୍ବଗେ ମାତୃଦେବ ଭବ ହିଁ ସମାଜରେ ନାରୀକୁ ଦେଇଥାଏ ଉଚ୍ଚସ୍ଥାନ। ମହର୍ଷି ମନୁଙ୍କ ଭାଷାରେ, ଯତ୍ର ନାର୍ଯ୍ୟସ୍ତେ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ, ଅର୍ଥାତ୍ ଯେଉଁ ଦେଶରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ସେ ଦେଶ ହିଁ ପାଲଟିଥାଏ ଦେବତାଙ୍କର ଆଶ୍ରୟସ୍ଥଳୀ। ଭାରତ ହେଉଛି ପୃଥିବୀର ଏକମାତ୍ର ଦେଶ ଯେଉଁଠାରେ ଦେଶର ସଂସ୍କୃତିରେ ନାରୀଙ୍କ ସ୍ଥାନ ବହୁ ଉଚ୍ଚରେ। ହିନ୍ଦୁମାନଙ୍କର ବିଶ୍ୱାସ ଅଛି, ମନୁଷ୍ୟ ଈଶ୍ୱରଙ୍କର ଅମୃତ ପ୍ରକାଶ, ସେ ହେଉଛି ଅମୃତର ପୁତ୍ର, ତା ଶରୀରରେ ନିହିତ ଅଛି ଦେବତ୍ୱ। ଭାଗବତକାର ଜଗନ୍ନାଥ ଦାସ କହିଛନ୍ତି, ସକଳ ଦେହେ ନାରାୟଣ, ତେଣୁ ମାନବର ଶରୀର ହିଁ ଦେବତାଙ୍କର ବାସସ୍ଥଳୀ। କୁହାଯାଇଛି, ଦେହତ ଦେବାଳୟ ପ୍ରକ୍ତୋ ଦେହି ଦେବ ନିରଞ୍ଜନା। ଏହି ଉକ୍ତିଟିର ସମୀଚୀନ ସାରବତ୍ତା ନାରୀଠାରେ ମଧ୍ୟ ଦୃଷ୍ଟିଗୋଚର ହୁଏ, କାରଣ ସେ ନାରାୟଣୀ ଶକ୍ତିରୂପିଣୀ। ସମାଜର କଲ୍ୟାଣ ନିମିତ୍ତ ସେ ବିଭିନ୍ନ ରୂପରେ କରିଥାଏ ଆତ୍ମପ୍ରକାଶ। ପୁରାଣ ଯୁଗରେ ମହିଷାର ନିଧନ ସହ ଶ୍ରୀଶ୍ୱରର ରାବଣର ନିଧନ ନିମିତ୍ତ ଯେତେବେଳେ ପୁରୁଷ ଶକ୍ତି ପରାଭୂତ ସେତେବେଳେ ନାରୀ ଶକ୍ତି ଜାଗ୍ରତ। ସେ ଅବଳା ନୁହେଁ, ସେ ଅସୀମ ଶକ୍ତିଧାରିଣୀ ଓ ଶକ୍ତି ସ୍ୱରୂପିଣୀ। ତାହାର ସତୀତ୍ୱ, ପବିତ୍ରତା, ସହିଷ୍ଣୁତା ଯୁଗ ଯୁଗ ପାଇଁ ତାକୁ ବିଶ୍ୱ ବନ୍ଦିତା। ବେଦିତ ଯୁଗରେ ନାରୀ ଗାର୍ଗୀ, ମୈତ୍ରଦୀ, ମଦାଳସା, ଲୋପାମୁଦ୍ରା ପ୍ରଭୃତି ଲଳନାମାନଙ୍କଠାରୁ ଆରମ୍ଭ କରି ପୁରାଣର ଯୁଗର ସୀତା, ଯାଜ୍ଞସିନୀ, ସାବିତ୍ରୀ ପ୍ରଭୃତି ନାରୀ ସମାଜର ପଥ ପ୍ରଦର୍ଶିକା ଅଟନ୍ତି। ସେମାନେ ଜ୍ଞାନ, ମାନ, ଉଚ୍ଚାଭିଳାଷର ଅଧିକାରିଣୀ ଥିଲେ। ସୁଲତାନ ରଜିଆ, ନୁରଜାହାନ, ଝାନ୍ସିରାଣୀ, ଲକ୍ଷ୍ମୀବାଈ, ଦଣ୍ଡୀ ମହାଦେବୀ, ବଙ୍କାରାଣୀ, ଶୁକଦେଈ ପ୍ରଭୃତିଙ୍କର ବୀରତ୍ୱ, ସାହସ ଓ ଯୁଦ୍ଧ ନୈପୁଣର ପରାକାଷ୍ଠ କେବଳ ଇତିହାସରେ ସୀମାବଦ୍ଧ ହୋଇନାହିଁ। ତେବେ ଚାଲନ୍ତୁ ନା ଭଉଣୀମାନେ, ଆମେ ଏହି ବୀରାଙ୍ଗନା ନାରୀଙ୍କୁ ନେଇ ଶୁଣିବା ଗୋଟିଏ ଗୀତ।

ପ୍ରାଚୀନ ଭାରତରେ ମଧ୍ୟ ନାରୀ ଶିକ୍ଷାର ବହୁତ ପ୍ରଚାର ପ୍ରସାର ହୋଇଥିଲା। ସେମାନଙ୍କର ବୀରତ୍ୱପୂର୍ଣ୍ଣ ଗାଥା ଆଜି ଦେଶ ବିଦେଶକୁ ପ୍ରସାରିତ କରିଛି। ସେହିପରି ଭାରତରେ ସ୍ୱାଧୀନ ସଂଗ୍ରାମରେ କସ୍ତୁରବା, କମଳା ନେହେରୁ, ବିଜୟଲକ୍ଷ୍ମୀ ପଣ୍ଡିତଙ୍କର ଭୂମିକା ଅବର୍ଣ୍ଣନୀୟ। ଅନୁରୂପ ଭାବରେ ସରୋଜିନୀ ନାଇଡୁ, କୁନ୍ତଳା କୁମାରୀ ସାବତ, ସରଳା ଦେବୀ ପ୍ରଭୃତିଙ୍କର ସାରସତ୍ୱ ସ୍ୱାଧୀନ ଜାତି ପ୍ରତି ବିଶେଷ ସ୍ମରଣୀୟ।

ଗତ ଶତକର ବିଶ୍ୱ ବନ୍ଦନୀୟା ବିଶ୍ୱନେତ୍ରୀ ତଥା ଉଚ୍ଚ ମାନବିକତାର ପ୍ରତିମୂର୍ତ୍ତି ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କର ତ୍ୟାଗ ଆତ୍ମସ୍ୱର୍ଗ ପ୍ରେରଣା ଇତିହାସର ପୃଷ୍ଠାକୁ ଉଜ୍ଜଳ କରି ମହିଷୀ କରୁଣାମୟୀ ମା ଟେରେସାଙ୍କର ପ୍ରସିଦ୍ଧି ଆଜି ଭୁବନ ବିଦିତ। ଆମ ଦେଶର ନାରୀମାନେ ପୁରୁଷମାନଙ୍କର ସହ ସମକକ୍ଷା, ସେମାନେ ପୁରୁଷଙ୍କ ସହ ସମତାଳରେ ଗତି କରି ହୋଇପାରିଛନ୍ତି ଯଶସ୍ୱିନୀ। ନାରୀ ସମାଜରେ ଜାୟା ଜନନୀ ଭଗିନୀର ରୂପ ପରିଗ୍ରହିତ ହୋଇଥାଏ। ସେ ଯେପରି ବିଶ୍ୱର କଲ୍ୟାଣକାରୀ ତଥା ମଙ୍ଗଳ ପ୍ରଦର୍ଶନୀ, ସେହିପରି ଧ୍ୱଂସକାରିଣୀ ପ୍ରଳୟଙ୍କରୀ ମଧ୍ୟ। ଶକ୍ତି ବିନା ପୁରୁଷ ଅଚଳ। ଏହି ନାରୀ ଜାତିଙ୍କର ଅସମ୍ମାନ ଓ ଅବମାନ ଯୋଗୁଁ ପୁରୁଷ ଦୁର୍ଭାଗ୍ୟର ଶିକାର ହୁଏ, ଯାହାର ପ୍ରମାଣ ମିଳେ ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ ଶ୍ରୀ ଜଗନ୍ନାଥ ଓ ବଳ ଶ୍ରୀହୀନତାରୁ ପରିଦୃଷ୍ଟି ହୁଏ। ଏଥିରୁ ଅନୁମୋଦିତ ହୁଏ ଯେ ନାରୀ ଗୃହର ଲକ୍ଷ୍ମୀ ସଦୃଶା ଏବଂ ଏମାନଙ୍କୁ ହତାଦର କଲେ ଗୃହର ଅସ୍ତିତ୍ୱ ଲୋପ ପାଏ, ଅସାରତ ପରିଲକ୍ଷିତ ହୁଏ। ତେଣୁ ଧନ ଜନ ଯଶ ଓ ସମ୍ମାନ ପାଇଁ ଯଦି ନାରୀ ପ୍ରତି ସମ୍ମାନ ବୋଧ ସର୍ବୋତ୍ତ ବାଞ୍ଛନୀୟ, ତେବେ ଚାଲନ୍ତୁ ନା ଭଉଣୀମାନେ ଏହି ନାରୀର ସମ୍ମାନକୁ ନେଇ ଶୁଣିବା ଗୋଟିଏ ଗୀତ।

ଯୁଗେ ଯୁଗେ ଭାରତ ଜ୍ଞାନ ଲୋକରେ ବିଶ୍ୱକୁ କରିଛି ଉଦ୍ଭାସିତ। ଭାରତ ଜ୍ଞାନ ବିଜ୍ଞାନର ଆଦିପୀଠ ରୂପେ ସ୍ୱୀକୃତ। ଏହି ଜ୍ଞାନ ଲୋକରେ ନାରୀମାନେ ମଧ୍ୟ ଅଂଶଗ୍ରହଣ କରି ଜଗତକୁ ଉଲ୍ଲାସିତ କରିଛନ୍ତି। ବୈଦିକ ଯୁଗରେ ନାରୀମାନେ ବ୍ରହ୍ମଚାରିଣୀ ରୂପେ ଗୁରୁ ଗୃହରେ ବିଦ୍ୟାଲାଭ କରିଥିଲେ। ବାଲ୍ମୀକି ଓ ମହର୍ଷି କଣ୍ଠଙ୍କ ଆଶ୍ରମରେ ନାରୀମାନେ ବହୁ ବିଦ୍ୟାର ଅଧିକାରିଣୀ ହୋଇଥିବା ଘଟଣା ରାମାୟଣ ମହାଭାରତରୁ ଦେଖାଯାଏ। ବୈଦିକ ଯୁଗର ନାରାୟଣୀ ଗାର୍ଗୀ ମୈତ୍ରିତା ଲୋପାମୁଦ୍ରା ବେଦ ଶ୍ଳୋକ ରଚନା କରି ଯଶସ୍ୱିନୀ ହୋଇଛନ୍ତି। ସେମାନେ ବେଦ ଉଚ୍ଚାରଣରେ ମଧ୍ୟ ଯଥେଷ୍ଟ ପାରଦର୍ଶିତା ଲାଭ କରିଥିଲେ। ଏହା ବ୍ୟତୀତ ସାଂଖ୍ୟ ଦାର୍ଶନିକ କପିଳ ମୁନିଙ୍କ ଜନନୀ ଦେବହୂତି ବିଶ୍ୱ ପ୍ରସିଦ୍ଧ ଥିଲେ। ଏହି ପ୍ରାଚୀନ ଯୁଗୀୟ ନାରୀ ଶିକ୍ଷା ଆଦର୍ଶ ଚରିତ୍ର ଗଠନ ଜ୍ଞାନାର୍ଜନ ନୈତିକତା ଆଧ୍ୟାତ୍ମିକ ଶିକ୍ଷା ନିମିତ୍ତ ପ୍ରସିଦ୍ଧ ଲାଭ କରିଥିଲେ। ଧର୍ମାନୁଷ୍ଠାନ ସମ୍ପାଦନାରେ ପୁରୁଷମାନଙ୍କର ସହିତ ନାରୀମାନେ ସମତାଳରେ ଗତି କରୁଥିଲେ। କବିଶ୍ରେଷ୍ଠ କାଳିଦାସଙ୍କର ପତ୍ନୀ କମଳା ଶାସ୍ତ୍ରବିତ୍ ଥିଲେ। ଏପରି ଭାବରେ ଦେଖାଯାଏ ଯେ ପ୍ରାଚୀନ ଯୁଗ ବହୁ ବିଦୁଷୀ ମହିଳାଙ୍କର ଆଦର୍ଶରେ ମହିମା ମଣ୍ଡିତ ଥିଲା। ଭାରତରେ ନାରୀ ଶିକ୍ଷାର ପ୍ରସାର ଓ ବିକାଶ ନିମନ୍ତେ ଦ୍ୱାର ଉନ୍ମୁକ୍ତ। ପାଶ୍ଚାତ୍ୟ ଶିକ୍ଷାପ୍ରେମୀ ରାଜା ରାମମୋହନ ରାୟ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କର ଆର୍ଯ୍ୟ ସମାଜ ନାରୀ ଶିକ୍ଷାର ପ୍ରଚାର ତଥା ପ୍ରସାର କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀ ନାରୀ ଶିକ୍ଷା ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ। ସ୍ୱାଧୀନତାର ଉତ୍ତର କାଳରେ ଭାରତରେ ନାରୀ ଶିକ୍ଷାର ଅଗ୍ରଗତି ନିମିତ୍ତ ସ୍ୱତନ୍ତ୍ର ବିଦ୍ୟାଳୟ ମହାବିଦ୍ୟାଳୟରେ ପ୍ରତିଷ୍ଠିତ ହେବା ସହ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ବାଳିକାମାନଙ୍କର ଦରମା ଛାଡ଼ ହେଲା। ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଥିଲା। ଏହାଦ୍ୱାରା ନାରୀମାନେ ଶିକ୍ଷା ଚିକିତ୍ସା ଶାସ୍ତ୍ର ପ୍ରଶାସନ ବିଜ୍ଞାନ ଓ ସେବା ପରି ନାନା କ୍ଷେତ୍ରରେ କୃତିତ୍ୱ ପ୍ରଦର୍ଶନ କଲେ। ଶିକ୍ଷକ ତାଲିମ କ୍ଷେତ୍ରରେ ନାରୀମାନେ ଅଗ୍ରାଧିକାର ପାଇଲେ। ଶିକ୍ଷକତା କାର୍ଯ୍ୟ ପାଇଁ ସେମାନେ ମଧ୍ୟ ସ୍ୱତନ୍ତ୍ର ସୁବିଧା ଉପଭୋଗ କରିବାକୁ ଲାଗିଲେ। ଦେଶ ଓ ଜାତିର ମଙ୍ଗଳ ବିଧାନ ନିମିତ୍ତ ନାରୀ ଶିକ୍ଷାର ଆବଶ୍ୟକତା ରହିଛି। ମଧୁମୟ ପାରିବାରିକ ଜୀବନ ଗଠନ ଦିଗରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନାରୀ ହେଉଛି ଗୃହିଣୀ। କୁହାଯାଇଛି, ଗୃହିଣୀ ବିନା ଗୃହ ପଦ ବାଚ୍ୟ ନୁହେଁ। ସଂସ୍କୃତରେ ମଧ୍ୟ ଅନୁରୂପ ବାଣୀ ରହିଛି, ଯଥା ନ ଗୃହ ଗୃହ ମିଥ୍ୟା ହୋ ଗୃହିଣୀ ଗୃହ ମଚ୍ୟୁତେ। ଏହା ବ୍ୟତୀତ କୁହାଯାଇଛି, ଜଣେ ପୁରୁଷ ଶିକ୍ଷିତ ସେ ହିଁ ନିଜେ ଏହା ଶିକ୍ଷିତ ବୋଲି ଗ୍ରହଣୀୟ। ମାତ୍ର ଜଣେ ନାରୀ ଯଦି ଶିକ୍ଷିତା ହୁଏ ତେବେ ସେ ସମ୍ପୂର୍ଣ୍ଣ ପରିବାର ଶିକ୍ଷା ପାଇଁ ଉପଯୁକ୍ତ ହୋଇଥାଏ। ଶିକ୍ଷିତା ନାରୀ ଅଶିକ୍ଷିତା ନାରୀଙ୍କ ଅପେକ୍ଷା ବହୁ ଭାବରେ ଅଗ୍ରଗାମିନୀ। ସନ୍ତାନର ସୁପରିଚାଳନା ନାରୀ ଧର୍ମ ଅଟେ। ସମାଜର ପୂର୍ଣ୍ଣତା ପୂର୍ଣ୍ଣଙ୍ଗତା ଅର୍ଥନୈତିକ ସୁଦୃଢ଼ତା ନାରୀ ଉପରେ ନିର୍ଭର କରିଥାଏ। ନାରୀ ଶିକ୍ଷା ସେମାନଙ୍କର ସ୍ୱାଧୀନ ଚିନ୍ତା ଓ ସୁଗୁଣାବଳୀକୁ ଜାଗ୍ରତ କରେ। ନାରୀ ପୁରୁଷଠାରୁ ପୃଥକ ହେଲେ ମଧ୍ୟ ତାହାର ଅନ୍ତର୍ନିହିତ ଗୁଣର ବିକାଶ ବିଶେଷତଃ ମାତୃଶକ୍ତିର ବିକାଶ ପାଇଁ ଅଧିକ ଶିକ୍ଷା ଲାଭ କରିବା ଉଚିତ।

ଏହା ହିଁ ଭାରତୀୟ ସଂସ୍କୃତିର ଅନ୍ତର୍ବାଣୀ। ସୁସ୍ଥ ଶୃଙ୍ଖଳିତ ସମାଜ ପରିବାର ଗଠନ ନିମିତ୍ତ ନାରୀ ଶିକ୍ଷା ଏକାନ୍ତ ଗ୍ରହଣୀୟ। ସାମ୍ପ୍ରତିକ ଯୁଗରେ ନାରୀ ଶିକ୍ଷା ସମ୍ପର୍କୀୟ ବାଦାନୁବାଦ ଦେଖାଯାଏ ନାହିଁ। ନାରୀ ଏକାଧାରରେ କନ୍ୟା, ଭଗିନୀ, ଜନନୀ। ନାରୀ ଶିକ୍ଷାର ଯଥାର୍ଥ ଉପଯୋଗ ଦ୍ୱାରା ମହିୟସୀ ମାତୃଶକ୍ତିର ବିକାଶ ଘଟିଥାଏ। ନାରୀ ଶକ୍ତିର ବିକାଶରେ ହିଁ ଭାରତୀୟ ସଂସ୍କୃତିର ବିକାଶ। ଆମମାନଙ୍କର ସ୍ମରଣ ରହିବା ଉଚିତ, ଆକାଶ ହୁଁ ବଡ଼ ପିତା, ମାତା ବଡ଼ ପୃଥିବୀ ଅପେକ୍ଷା। ଏଥିସହିତ ଶେଷ କରିବା ଆଜିର ଶକ୍ତିରୂପାର ଗୀତ ପସରା କାର୍ଯ୍ୟକ୍ରମ। ଆପଣମାନଙ୍କୁ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମ ସହିତ ଯୋଗାଯୋଗ କରିବେ। ଆମ ସହିତ ଯୋଗାଯୋଗ କରିବାର ଠିକଣାଟି ହେଲା ଶକ୍ତିରୂପା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟନା, ପିନ୍ 7660001। ଆପଣମାନେ ଆମ ସହିତ ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଏଥର ରହୁଛି ଆଜିର ଉପସ୍ଥାପନାରେ। ଆପଣମାନଙ୍କର ସହିତ ମୁଁ ଥିଲି ଉପସ୍ଥାପିକା ମନୀଷା କାଲେସ। ନମସ୍କାର।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
2: ଫସିଲା
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଭାଇ ଆଉ ଭଉଣୀ ମାନେ, ପିଲା ବୁଢା ଆଉ ଭେଣ୍ଡା ମାନେ, ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ QR କୋଡ୍ ସ୍କାନ୍ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
6: RBI କହେ, QR କୋଡ୍ ସ୍କାନ୍ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
7: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ଦିନ 2:50 ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ଓଡ଼ିଆରେ ସମ୍ବାଦ, ମିଡ୍ ଡେ ନ୍ୟୁଜ୍, ଦୁପହର ସମାଚାର ଏବଂ ଆଞ୍ଚଳିକ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ସମ୍ବାଦ ପଢ଼ୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, 11ଟି ରାଜ୍ୟସଭା ଆସନ ନିମନ୍ତେ ବିଜ୍ଞପ୍ତି ଜାରି କଲେ ନିର୍ବାଚନ।

ଉତ୍ତର ପ୍ରଦେଶର 10ଟି ଓ ଉତ୍ତରାଖଣ୍ଡର ଗୋଟିଏ ଆସନ ନିମନ୍ତେ ଆସନ୍ତା ମାସ 16 ତାରିଖରେ ହେବ ନିର୍ବାଚନ। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହେବାକୁ ଯାଉଛି ଭାରତ, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ସୀମା ସମସ୍ୟା ସମାଧାନ ପରେ ଭାରତ ଓ ଚୀନ ସମ୍ପର୍କରେ ଉନ୍ନତି ଘଟିଛି, କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଜାପାନରେ ଚାଲିଥିବା 12 ଏସିଆ କ୍ରୀଡ଼ା ବନ୍ଧୁକ ଚାଳନାରେ ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ୍ ଭାବେ ସ୍ୱର୍ଣ୍ଣପଦକ ହାସଲ କଲେ ନିରୁ ଢାଣ୍ଡା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ନିର୍ବାଚନ କମିଶନ 11 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଉତ୍ତରପ୍ରଦେଶର 10 ଆସନ ରହିଥିବାବେଳେ ଉତ୍ତରାଖଣ୍ଡର ଗୋଟିଏ ଆସନ ରହିଛି। ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ବିଏଲ୍ ବର୍ମା, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ବହୁଜନ ସମାଜ ପାର୍ଟିର ରାମଜୀ ଏବଂ ଅନ୍ୟ 6 ଆସନ୍ତା ନଭେମ୍ବର ମାସ 25 ତାରିଖରେ କାର୍ଯ୍ୟକାଳ ଶେଷ ହେଉଛି। ନିର୍ବାଚନ ଆୟୋଗ ମଧ୍ୟ ପଶ୍ଚିମବଙ୍ଗର ଗୋଟିଏ ରାଜ୍ୟସଭା ଆସନ ନିମନ୍ତେ ଉପନିର୍ବାଚନ ଘୋଷଣା କରିଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ରୁକ୍ମିଣୀ ମଲ୍ଲିକ ଇସ୍ତଫା ଦେବା ପରେ ସେ ଆସନଟି ଫାଙ୍କା ପଡ଼ିଛି। ଆଜିଠାରୁ ଏହିସବୁ ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ 16 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଏବଂ ଆଗାମୀ ଦିନରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହେବାକୁ ଯାଉଛି। ଆଜି ନୂଆଦିଲ୍ଲୀରେ ରୁଟ୍ସ ଏସିଆ 2027 ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି 2047 ସୁଦ୍ଧା ଯାତ୍ରୀ ସଂଖ୍ୟା 24 ବାର୍ଷିକ 130 ବୃଦ୍ଧି କରିବାକୁ ଭାରତ ଲକ୍ଷ୍ୟ ରଖିଛି। ମନ୍ତ୍ରୀ କହିଛନ୍ତି 2014 ମସିହାରେ ଦେଶରେ 74 ବିମାନ ବନ୍ଦର ଥିବାବେଳେ ଏବେ ତାହା 166 ବୃଦ୍ଧି ପାଇଛି। ଉଡ଼ାଣ ଯୋଜନା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି ଏହି ଯୋଜନା ମାଧ୍ୟମରେ ବିମାନ ଯାତ୍ରା ସହଜରେ ଉପଲବ୍ଧ ହେବା ସହ ଯାତ୍ରୀମାନେ ସୁବିଧା ପାଇପାରୁଛନ୍ତି। ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ରୁଟ୍ସ ଏସିଆ 2027 23 ସଂସ୍କରଣ ଆସନ୍ତା ବର୍ଷ 16 ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବ। ଏହି 3 ସମ୍ମିଳନୀରେ ଆଞ୍ଚଳିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଓ ପ୍ରତିଷ୍ଠାନ ସମେତ ଏଥିସହିତ ଜଡ଼ିତ ବିଭିନ୍ନ କ୍ଷେତ୍ରର ଅଂଶୀଦାରମାନେ ଯୋଗଦେବେ। ଏହି ସମ୍ମିଳନୀରେ 115 ପ୍ରମୁଖ ବିମାନ ସେବା ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ 2500 ଅଧିକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ ଲାଗି ଯୋଜନା ରହିଛି। ଦୋହାଠାରେ ଅନୁଷ୍ଠିତ AIIB ବାର୍ଷିକ ବୈଠକ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଉଦି ଆରବର ପ୍ରତିପକ୍ଷ ମହମ୍ମଦ ଆଲଜାର୍ଡନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ଦେଶ ପ୍ରତିରକ୍ଷା ସହଯୋଗ, ନିରାପତ୍ତା, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି ପ୍ରଯୁକ୍ତି ବିଦ୍ୟା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀମତୀ ସୀତାରମଣ କହିଛନ୍ତି ସାଉଦି ଆରବ ଭାରତର ଏକ ବିଶ୍ୱସନୀୟ ମୂଲ୍ୟବୋଧ ଭିତ୍ତିକ ରଣନୈତିକ ଅଂଶୀଦାର ଭାବେ ଉଭା ହୋଇଛି। ଭାରତ ଓ ସାଉଦି ଆରବ ମଧ୍ୟରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନାରେ ନୂତନ ପୁଞ୍ଜିନିବେଶ ହେବାର ଆଶା କରାଯାଉଥିବା ବେଳେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ସ୍ୱିଜରଲ୍ୟାଣ୍ଡର AIIB ଗଭର୍ଣ୍ଣର ରାଷ୍ଟ୍ରଦୂତ ପିଏଟ୍ର ଲିଆଜେରିଙ୍କ ସହ ଭାରତରେ ନୂତନ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି କରିବା ଉପରେ ଆଲୋଚନା କରିଛନ୍ତି। ସେ ମଧ୍ୟ ନେପାଳ ପ୍ରତିପକ୍ଷ ସନ୍ନିମ ୱାଗଲେଙ୍କ ସହ ଦ୍ୱିପାକ୍ଷିକ ପ୍ରକଳ୍ପ ତଥା ବନ୍ୟା ପ୍ରଶମିତ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଉଭୟ ନେତା UPI, NPI, ଡିଜିଟାଲ ନେଣଦେଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ପ୍ରଭାରୀ ଏବଂ ସହପ୍ରଭାରୀମାନଙ୍କର ବୈଠକ ଅନୁଷ୍ଠିତ ହେଉଛି। ନିକଟରେ ହୋଇଥିବା ଦଳର ସାଂଗଠନିକ ନିଯୁକ୍ତି ପ୍ରକ୍ରିୟା ପରେ ଏହା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପ୍ରଥମ ବୈଠକ। ଏହି ବୈଠକରେ ବିଭିନ୍ନ ରାଜ୍ୟର ପ୍ରଭାରୀ ତଥା ସାଂଗଠନିକ କର୍ମକର୍ତ୍ତାମାନେ ଯୋଗ ଦେଉଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଗତବର୍ଷ ତୁଳନାରେ ଚୀନ ସହିତ ଭାରତର ଭଲ ସମ୍ପର୍କ ରହିଛି। ନ୍ୟୁୟର୍କରେ ଏସୀୟ ସମାଜ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ମଧ୍ୟରେ ସୀମା ସମ୍ପର୍କ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ସମାଧାନ ହେବା ପରେ
ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିଛି। ଡକ୍ଟର ଜୟଶଙ୍କର ଭାରତ ଆମେରିକା ସମ୍ପର୍କ ନେଇ କହିଛନ୍ତି, ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ବୁଝାମଣା ନେଇ ଆଲୋଚନା ଜାରି ରହିଛି। ତେବେ କେତେକ କ୍ଷେତ୍ରରେ ଏହି ବୁଝାମଣାକୁ ଚୂଡ଼ାନ୍ତ କରିବା କ୍ଷେତ୍ରରେ ଧୈର୍ଯ୍ୟର ସହ ଅପେକ୍ଷା କରାଯାଉଛି। ଡକ୍ଟର

0: ଶଙ୍କର ଆତଙ୍କବାଦ ବିଷୟରେ କହିଛନ୍ତି, ଏ କ୍ଷେତ୍ରରେ ଆମେରିକା ସହ କୌଣସି ନିର୍ଦ୍ଦିଷ୍ଟ ବୁଝାମଣା ହୋଇନଥିଲେ ମଧ୍ୟ ଆମେରିକା ଆତଙ୍କବାଦୀ କାର୍ଯ୍ୟକଳାପକୁ ବିରୋଧ କରି ଆସୁଛି ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ରୁଷ, ୟୁକ୍ରେନ୍ ଏବଂ ଇରାନ ଓ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ଗ୍ଲୋବାଲ୍ ସାଉଥ୍ ଅର୍ଥନୀତି ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଛି। ଶକ୍ତିଶୃଙ୍ଖଳ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ୱାକଫ ସଂଶୋଧନ ଆଇନ 2025 ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଗତବର୍ଷ ଏକ ଯୁଗାନ୍ତକାରୀ ଆଇନଗତ ପଦକ୍ଷେପ ଭାବେ କେନ୍ଦ୍ର ସରକାର ୱାକଫ ସଂଶୋଧନ ଆଇନ 2025 ଆରମ୍ଭ କରିଥିଲେ। ଶତାବ୍ଦୀ ପୁରୁଣା ଧାରଣାଗୁଡ଼ିକୁ ପରିବର୍ତ୍ତନ କରିବାର ଉଦ୍ୟମ ସ୍ୱରୂପ ଏହି ସଂଶୋଧନ ଆଇନ ଲାଗୁ କରାଯାଇଥିଲା। ଏହି ଆଇନ ଦ୍ୱାରା କେବଳ ୱାକଫ ସମ୍ପତ୍ତିର ଉତ୍ତମ ପରିଚାଳନା କରାଯାଇପାରିବ ତାହା ନୁହେଁ, ବରଂ ପୈତୃକ ସମ୍ପତ୍ତି ଉପରେ ମହିଳାମାନଙ୍କ ଅଧିକାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ରହିଥିଲା। ସଂସଦର ଉଭୟ ଗୃହରେ ୱାକଫ ସଂଶୋଧନ ବିଧେୟକ ଏବଂ ମୁସଲମାନ ୱାକଫ ରିଫିଲ୍ ବିଲ୍ ପାରିତ ହେବା ଦ୍ୱାରା ସଂଖ୍ୟାଲଘୁ ବର୍ଗଙ୍କ ପ୍ରତି ହୋଇଥିବା ଅନ୍ୟାୟ କ୍ଷେତ୍ରରେ ନ୍ୟାୟ ମିଳିପାରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ କହିଥିଲେ,
1: पीड़ो जो है महिलाएं हैं उनके साथ बहुत नाइंसाफी हो रही। हमारी कोशिश है कि उनको कोई न्याय मिले। कानून तो बाद में बना। पहले राउंड में जब मेरे पास रिपोर्टिंग आया, 19 में जीत करके आया, तब मेरे पास आया, 1700 से ज्यादा मुस्लिम समाज की शिकायतें थी कि हमें न्याय दो, वक्फ वालों ने हमारे साथ ये किया। उसमें ज्यादातर बहने बेटियां थी। तब जाकर के मैंने कहा रियालिटी क्या है, खोजो। तो ये रातों रात नहीं आया जी, लगातार 5 साल तक हर बारीक चीज को कोशिश की सर। तो मुझे मालूम था कि बोरा समाज हो या शिया मुस्लिम हो, उन सब उनको तो और मुझे अहमदिया को और मुसीबत है, इनको तो कोई अलग से प्रोटेक्ट करना पड़ेगा। और उसमें से मैंने इस व्यवस्था को विकसित करने का प्रयास किया।
0: ଜାପାନରେ ଚାଲିଥିବା 12 ଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନାରେ ନିରୁ ଢାଣ୍ଡା ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ୍ ଭାବେ ସେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ନିରୁ ଢାଣ୍ଡା 28 ପଏଣ୍ଟ ହାସଲ କରିବା ସହ ନୂଆ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହା ପୂର୍ବରୁ ମହିଳା ଦଳଗତ ପ୍ରତିଯୋଗିତାରେ ନିରୁ ଢାଣ୍ଡା, ଆସିମା ଅହଲାବତ୍ ଏବଂ ମନୀଷା କିର୍ ରୌପ୍ୟ ପଦକ ହାସଲ କରିଥିଲେ। ଭାରତୀୟ ଦଳ ମୋଟ 328 ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ପ୍ରତିଯୋଗିତାରେ ଚୀନ ପ୍ରଥମ ଏବଂ କୁଏତ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ନରେନ୍ଦ୍ର ବର୍ବାଲ 90 କିଲୋଗ୍ରାମରୁ ଅଧିକ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ପରବିନ ହୁଡ଼ା ମହିଳା 65 କିଲୋଗ୍ରାମ ଏବଂ ଅଙ୍କୁଶ ପଙ୍ଘାଲ ପୁରୁଷ 80 କିଲୋଗ୍ରାମ ବର୍ଗରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ପରବିନ ଚୀନର ଲି ସୁକୁ କୋଙ୍କୁ 5-0 ପରାସ୍ତ କରିଥିବା ବେଳେ ଅଙ୍କୁଶ ଉଜବେକିସ୍ତାନର ହଜଲୁଦ୍ଦିନକୁ 4-1 ପରାସ୍ତ କରିଛନ୍ତି। ଏହି ଏସୀୟ କ୍ରୀଡ଼ାରେ ଭାରତ 47 ପଦକ ସହ 11ତମ ସ୍ଥାନରେ ପହଞ୍ଚିଛି। ଏହି ପଦକଗୁଡ଼ିକ ମଧ୍ୟରେ 5 ସ୍ୱର୍ଣ୍ଣ, 21 ରୌପ୍ୟ ଏବଂ 21 କାଂସ୍ୟ ପଦକ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କ୍ରୀଡ଼ାବିତ୍ ନିରୁ ଢାଣ୍ଡାଙ୍କୁ ବ୍ୟକ୍ତିଗତ ବର୍ଗରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ। ଉତ୍ତର ପୂର୍ବ ରାଜ୍ୟ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ ପୁଡୁଚେରୀ ଏବଂ କରେଇକାଲାରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। 11ଟି ରାଜ୍ୟସଭା ଆସନ ନିମନ୍ତେ ବିଜ୍ଞପ୍ତି ଜାରି କଲେ ନିର୍ବାଚନ ଆୟୋଗ। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହେବାକୁ ଯାଉଛି ଭାରତ, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ସୀମା ସମସ୍ୟା ସମାଧାନ ପରେ ଭାରତ ଓ ଚୀନ ସମ୍ପର୍କରେ ଉନ୍ନତି ଘଟିଛି, କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଜାପାନରେ ଚାଲିଥିବା 12 ଏସୀୟ କ୍ରୀଡ଼ା ବନ୍ଧୁକ ଚାଳନାରେ ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ୍ ଭାବେ ସ୍ୱର୍ଣ୍ଣପଦକ ହାସଲ କଲେ ନିରୁ ଢାଣ୍ଡା। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the Midday News. The headlines. External Affairs Minister Dr. S. Jayashankar says border standoff resolution has helped improve India-China.

0: କହିଲେ ତୃଣମୂଳ ସ୍ତରରେ ପୋଷଣ ଓ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହୃତ୍ପିଣ୍ଡର ଯତ୍ନ ଓ ହୃଦ୍ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ହୃଦୟ ଦିବସ। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଏବଂ ଏସୀୟ କ୍ରୀଡ଼ାର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ନିରୁ ଢାଣ୍ଡାଙ୍କୁ ସ୍ୱର୍ଣ୍ଣ ପଦକ। ତୃଣମୂଳ ସ୍ତରରେ ପୋଷଣ ଓ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ 2026 କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ସଚେତନତା, ଗୋଷ୍ଠୀ ସମୁଦାୟର ଅଂଶଗ୍ରହଣ, ପୋଷଣ, ପରିବାରର ସକ୍ରିୟ ଅଂଶଗ୍ରହଣ ଓ ଆଗଧାଡ଼ି କର୍ମୀଙ୍କୁ ସମ୍ମାନିତ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ମହିଳା ଓ ଶିଶୁଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସମଗ୍ର ଦେଶରେ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଶିଶୁ ଓ ମାତୃମୃତ୍ୟୁ ହାର ହ୍ରାସ କରିବାରେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ମହିଳାଙ୍କ ଭାଗିଦାରୀ ବିନା ଦେଶର ବିକାଶ ସମ୍ଭବ ନୁହେଁ। ସେମାନଙ୍କ ଆର୍ଥିକ, ସାମାଜିକ ଓ ବ୍ୟକ୍ତିଗତ ସ୍ତରରେ ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ସୁଭଦ୍ରା ଯୋଜନାରେ ରାଜ୍ୟରୁ 20 କୋଟିରୁ ଉର୍ଦ୍ଧ୍ୱ ମହିଳା ଆର୍ଥିକ ସହାୟତା ପାଇଛନ୍ତି। ଶିଶୁ ଓ ମାଙ୍କ ସଠିକ୍ ପୋଷଣ ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ତୃଣମୂଳ ସ୍ତରରେ ପୋଷଣ ଏବଂ ଶିଶୁ ବିକାଶ ସେବା ଯୋଗାଇବାରେ ଆମର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କର ଭୂମିକା ଇଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ନିଃସ୍ୱାର୍ଥପର ସେବା ଯୋଗୁଁ ଆଜି ଆମର ଗ୍ରାମାଞ୍ଚଳରେ ପିଲାମାନଙ୍କର ସ୍ୱାସ୍ଥ୍ୟ ଓ ପୋଷଣ ସ୍ତରରେ ଅନେକ ଉନ୍ନତି ଆସିପାରିଛି।
0: କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ପୋଷଣ ମାସ ଓ ଅଙ୍ଗନକା ଉତ୍ସବ ଅବସରରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସାଣ୍ଢତିରା ପଞ୍ଚାୟତ ବିଞ୍ଛା ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟ ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଭିଭାବକ, ଆଶା, ଅଙ୍ଗନବାଡ଼ି କର୍ମୀ, ମହିଳା ହିତାଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ସଦର ବ୍ଲକର ବଡ଼ମସି ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଉତ୍ସବ ପାଳିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଅଙ୍ଗନ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ହୃତ୍ପିଣ୍ଡର ଯତ୍ନ ଏବଂ ହୃଦ୍ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ଆଜି ବିଶ୍ୱ ହୃଦୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଗୋଟିଏ ବି ସ୍ପନ୍ଦନ ହରାନ୍ତୁ ନାହିଁ। 2000 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ଉଚ୍ଚ ରକ୍ତଚାପ, ମଧୁମେହ, ଅତ୍ୟଧିକ କୋଲେଷ୍ଟ୍ରଲ, ମୋଟାପଣ, ମାନସିକ ଦୁଶ୍ଚିନ୍ତା, ଧୂମପାନ, କମ୍ ପରିଶ୍ରମ ଏବଂ ବଦଳୁଥିବା ଜୀବନଶୈଳୀ ପାଇଁ ଲୋକମାନେ ହୃଦ୍ରୋଗର ଶିକାର ହେଉଛନ୍ତି। ହୃଦୟ ଦିବସ ସମ୍ପର୍କରେ ଏସ୍ସିବି ମେଡିକାଲ କଲେଜର ପ୍ରଫେସର ଡକ୍ଟର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
2: ଆଜି ୱାର୍ଲଡ ହାର୍ଟ ଡେ, ବିଶ୍ୱ ହୃଦୟ ଦିବସ। ଏଠି ଆମର ଏଥର ଥିମ୍ ଅଛି, ମିସ୍ ଏ ସିଙ୍ଗଲ ବିଟ୍, ଗୋଟିଏ ବି ହାର୍ଟ ବିଟ୍ ଆମେ ମିସ୍ କରିବା କଥା ନୁହେଁ। ହାର୍ଟ ଠିକ୍ ଚାଲିବା କଥା ଆଉ ତାହା ସମ୍ଭବ ଯଦି ଆମେ ସଠିକ୍ ଖାଇବା, ସଠିକ୍ ଶୋଇବା, ଆମେ ଚିନ୍ତାମୁକ୍ତ ରହିବା, ଠିକ୍ ଓଜନ ରଖିବା, ସୁଗର କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରଖିବା, ନିଶା ଅଭ୍ୟାସ କରିବା ନାହିଁ, ଖୁସି ରହିବା ଆଉ ସମସ୍ତଙ୍କୁ ଖୁସି ରଖିବା, ତାହେଲେ ନିଶ୍ଚିତ ଭାବରେ ଆମର ହୃତ୍ପିଣ୍ଡ ଠିକ୍ ରହିବ। ଆଉ ଯଦି ହୃତ୍ପିଣ୍ଡ ଠିକ୍ ରହେ, ଶରୀର ଠିକ୍ ରହିବ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନର୍ସିଂ କଲେଜ ପକ୍ଷରୁ ଏହି ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। କଲେଜ ପରିସରରୁ ଶୋଭାଯାତ୍ରା ବାହାରି ଖଡ଼ିଆଳ ନଗର ପରିକ୍ରମା କରିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାମାର ଉପକୂଳରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ସେହିପରି ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 14ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର ବାଙ୍କିରେ ସର୍ବାଧିକ 45 ମିଲିମିଟର ବର୍ଷାର ରେକର୍ଡ କରାଯାଇଛି। ସେହିପରି କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ 33 ମିଲିମିଟର, ପୁରୀ କୃଷ୍ଣପ୍ରସାଦରେ 29 ମିଲିମିଟର ବର୍ଷାର ରେକର୍ଡ ହୋଇଛି। ଆସନ୍ତା 6 ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଶାଖା ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ।

0: ଯୋଡ଼ି କୁଆଖାଇ ଦେବୀ କୁଶଭଦ୍ରା ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 5ଟି ବ୍ଲକର 306ଟି ବିଦ୍ୟାଳୟକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଆଜି ମଧ୍ୟାହ୍ନ 12ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 629.65 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 448,363 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 22ଟି ଗେଟ୍ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗଭୀର ଅବପାତର ପ୍ରଭାବରେ 6ଟି ଜିଲ୍ଲା ପ୍ରଭାବିତ ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତ କରିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ନୂତନ ଶ୍ରମ ସଂହିତା ସମ୍ପର୍କରେ।
1: ଶ୍ରମିକଙ୍କ ଅଧିକାର ଓ ସାମାଜିକ ସୁରକ୍ଷା, ନ୍ୟାୟସଙ୍ଗତ ମଜୁରୀ, ନିରାପଦ କାର୍ଯ୍ୟ ପରିବେଶ ନିଶ୍ଚିତ କରିବା ଲକ୍ଷ୍ୟ ନେଇ ଦେଶରେ ଶ୍ରମ ଆଇନ କ୍ଷେତ୍ରରେ ସଂସ୍କାର ଅଣାଯାଇଛି। 29ଟି ପୁରୁଣା ଶ୍ରମ ଆଇନକୁ ଏକତ୍ର କରି 4ଟି ଶ୍ରମ ସଂହିତା ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକ ହେଲା ମଜୁରୀ ସଂହିତା, ସାମାଜିକ ସୁରକ୍ଷା ସଂହିତା, ଶିଳ୍ପ ସମ୍ପର୍କ ସଂହିତା ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିବେଶ ସଂହିତା। ନୂତନ ଶ୍ରମ ସଂହିତାରେ ନିଯୁକ୍ତିପତ୍ର ପ୍ରଦାନ, ସର୍ବନିମ୍ନ ମଜୁରୀ ଓ ପ୍ରବାସୀ ଶ୍ରମିକଙ୍କ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ଏ ସମ୍ପର୍କରେ ସହକାରୀ ଶ୍ରମ ଅଧିକାରୀ ଭାବେଶ ଭୁଇ କହିଛନ୍ତି,
2: ଭାରତରେ ଶ୍ରମ ଆଇନକୁ ସରଳ, ସୁସଂଗଠିତ ଏବଂ ପ୍ରଭାବଶାଳୀ କରିବା ପାଇଁ 29ଟି କେନ୍ଦ୍ରୀୟ ଶ୍ରମ ଆଇନକୁ 4ଟି ଶ୍ରମ ସଂହିତାରେ ସମନ୍ୱିତ କରାଯାଇଛି। ସେଗୁଡ଼ିକ ହେଉଛି ମଜୁରୀ ସଂହିତା, ଶିଳ୍ପ ସମ୍ପର୍କ ସଂହିତା, ସାମାଜିକ ସୁରକ୍ଷା ସଂହିତା ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି ସଂହିତା। ଏହି ସଂହିତାଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରମିକଙ୍କୁ ନ୍ୟୁନତମ ମଜୁରୀ, ସମୟାନୁସାରେ ଦରମା, ସାମାଜିକ ସୁରକ୍ଷା, ନିରାପଦ କାର୍ଯ୍ୟ ପରିବେଶ ଏବଂ ଉତ୍ତମ ଶିଳ୍ପ ସମ୍ପର୍କ ସୁନିଶ୍ଚିତ କରିବା। ଏହା
1: କଳାହାଣ୍ଡି ଜିଲ୍ଲାରେ କୃଷି, ନିର୍ମାଣ, ଖଣି, ଛୋଟ ବ୍ୟବସାୟ ସମେତ ବିଭିନ୍ନ ଅଣସଂଗଠିତ କ୍ଷେତ୍ରରେ ବହୁ ଶ୍ରମିକ କାର୍ଯ୍ୟ କରୁଛନ୍ତି। ନୂତନ ଶ୍ରମ ସଂହିତା ଶ୍ରମିକମାନଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିଛି ବୋଲି ଶ୍ରମିକ ନେତା ବିଷ୍ଣୁ ନାୟକ କହିଛନ୍ତି। କଳାହାଣ୍ଡିରୁ ସମ୍ବାଦଦାତା ସୁନୀଲ ପାଢ଼ୀଙ୍କ ରିପୋର୍ଟ ସହ ମୁଁ ସ୍ମୃତିରେଖା ତାରିଣୀଆ।
0: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓ SSTET 2026 ସ୍ଥଗିତ ହେବା ନେଇ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଖଣ୍ଡନ କରିଛି। ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି OSSTET ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତାକାଲି ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଛତର ଯାତ୍ରାରେ ପଶୁପକ୍ଷୀ ବଳି ନ ଦେଇ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଜାପାନରେ ଚାଲିଥିବା ଦ୍ୱାଦଶ ଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନାରେ ନିରୁ ଢାଣ୍ଡା ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ୍ ଭାବେ ସେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ନିରୁ ଢାଣ୍ଡା 28 ପଏଣ୍ଟ ହାସଲ କରିବା ସହ ନୂଆ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହା ପୂର୍ବରୁ ମହିଳା ଦଳଗତ ପ୍ରତିଯୋଗିତାରେ ନିରୁ ଢାଣ୍ଡା ଆସିମା ଅହଲାବତ୍ ଏବଂ ମନୀଷା କିର୍ ରୌପ୍ୟ ପଦକ ହାସଲ କରିଥିଲେ। ଭାରତୀୟ ଦଳ ମୋଟ 328 ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ପ୍ରତିଯୋଗିତାରେ ଚୀନ ପ୍ରଥମ ଏବଂ କ୍ୱେତ୍ ତୃତୀୟ ସ୍ଥାନରେ ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। କହିଲେ ତୃଣମୂଳ ସ୍ତରରେ ପୋଷଣ ଓ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହୃତ୍ପିଣ୍ଡର ଯତ୍ନ ଓ ହୃଦ୍ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ହୃଦୟ ଦିବସ। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଏବଂ ଏସୀୟ କ୍ରୀଡ଼ାର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ନିରୁ ଢାଣ୍ଡାଙ୍କୁ ସ୍ୱର୍ଣ୍ଣପଦକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ଓଡ଼ିଆରେ ସମ୍ବାଦ ମିଡ୍ ଡେ ନ୍ୟୁଜ୍ ଦୁପହର ସମାଚାର ଏବଂ ଆଞ୍ଚଳିକ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀରୁ। ଏବେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ହମକୁ ଦିୱାନା କର ଗଏ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଓ ତୁଲସୀ କୁମାର। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଧର୍ମାତା ଧର୍ମାତ୍ମା କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ମୁକେଶ ଓ କାଞ୍ଚନ। ଗୀତ ରଚନା ଇଣ୍ଡେଭର, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ସମୟ ଅପରାହ୍ନ 3:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ପରବର୍ତ୍ତୀ ତୃତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା ସମ୍ପର୍କରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଅପରାହ୍ନ 5:00। ଯୁବବାଣୀରେ ଗୀତଟିଏ ମିତଟିଏର ସିଧା ପ୍ରସାରଣ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ଘୁମୁରା ଗୀତ ପରିବେଷଣ କରିବେ ଶଶିଧର ମଙ୍ଗରାଜ ଓ ସାଥୀ। ରାତି 7:25 ଜିଲ୍ଲା ହଲଚଲ କ୍ରମରେ ପ୍ରଚାର କରିବୁ ଯାଜପୁର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିବେ ରାତି 7:30 ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଦେଶବନ୍ଦନା ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15। ରାତି 8:30 ସ୍ପୋର୍ଟସ୍ ସ୍କାନ୍, ରାତି 9:30 ମନି ଟକ୍ ଆଣ୍ଡ ମନ୍ଥନ ଏବଂ ରାତି 10:00 ଶୁଣିବେ ଜାପାନଠାରେ ଅନୁଷ୍ଠିତ 20ତମ ଏସିଆନ୍ ଗେମ୍ସର ଦୈନିକ ମୁଖ୍ୟାଂଶ। ଏହି କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:15 ଶୁଣିବେ ବିଧାନସଭା ସମୀକ୍ଷା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:20। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରିବୁ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ପରିବେଷିତ ସିତାର ବାଦନ ରାଗ ହେମ୍ ବିହାଗ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏହି ଥିଲା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ପରବର୍ତ୍ତୀ ତୃତୀୟ ଅଧିବେଶନ ଆରମ୍ଭ କରିବୁ ଠିକ୍ ଅପରାହ୍ନ 5:00। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5ଟା। ଶ୍ରୋତାବନ୍ଧୁ ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ତଥା ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: हमारा सलाम।
1: और इसी के साथ हमारा आज का उमंग कार्यक्रम यहीं पर समाप्त होता है। अब अपने मित्र अजीत को उमंग कार्यक्रम की तकनीकी टीम यानी कुसुमलता,
2: जगबंधु,
1: चेतना,
2: अर्शद,
1: सौम्या,
2: प्रसून
1: और हमारे आज के विशेषज्ञ प्रोफेसर सरयुग यादव के साथ
2: विमलेश को आज्ञा दीजिए।
1: नमस्कार।
3: उमंग उमंग उमंग उमंग, उमंग।
4: ଶୁଣୁଥିଲେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଆକାଶବାଣୀ ଭବାନୀପାଟଣା।
5: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ ପସିଲା।
6: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ଓପା, ଚାକିରି ମିଳିଗଲା।
9: ଆରେ ବାଃ, ଅଭିନନ୍ଦନ। ଏବେ ବହୁତ ଗୁଡ଼ାଏ ସପିଂ।
8: ହଁ ଓପା, ନୂଆ ମୋବାଇଲ, ଜିନ୍ସ, ଜ୍ୟାକେଟ।
9: ରହିଯା ରାଜକୁମାର, ସାଲାରୀ ପୂର୍ବରୁ ଖର୍ଚ୍ଚ,
8: ଇନ୍‌ଷ୍ଟାଣ୍ଟ ଲୋନ୍ ବି ତ ମିଳୁଛି।
9: ପ୍ରଥମେ ବଜେଟ୍ ବନେଇବା ସି, ତାପରେ ଖର୍ଚ୍ଚ କର।
8: କିନ୍ତୁ ଓପା,
9: ଦେଖ, ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ।
8: ହଁ ଓପା, ପାର୍ଟି ମୋର, ବଜେଟ୍ ତୋର।
7: RBI କହେ,
10: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
4: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଯୁବ ଶ୍ରୋତାବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଏହି କ୍ରମରେ ଆଜି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ, ଏଥିପାଇଁ ଆପଣଙ୍କୁ ନେଇଯାଉଛୁ ଆମର ବାର୍ତ୍ତା ଷ୍ଟୁଡ଼ିଓକୁ।

0: ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆମ ମିଠା ମିଠା ସମ୍ପର୍କର ଆଉ ଏକ ମନୋରମ ସନ୍ଧ୍ୟାକୁ ସହୃଦୟ ସ୍ୱାଗତ ଜଣାଉଛି ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶିଫାଳି। ସାତ ଦିନର ଦୀର୍ଘ ଅପେକ୍ଷା ପରେ ପୁଣିଥରେ ଆମେ ପହଞ୍ଚି ଯାଇଛୁ ଗୀତଟିଏ ମିତଟିଏର ଆଉ ଏକ ମନମତାଣିଆ ମନୋରମ ସନ୍ଧ୍ୟାରେ, ଯେଉଁଠି ଆମକୁ ଅବସର ମିଳେ ଆମ ପ୍ରିୟର ମିତମାନଙ୍କ ସହ ମନ ଗହନର କଥା ହେବା ପାଇଁ। ତା ସାଥିରେ ଆପଣମାନଙ୍କ ପ୍ରିୟ ଗୀତରେ ଝୁମି ଉଠିବାର ଖୁସି ମଧ୍ୟ ମିଳିଥାଏ। ସେହି ଖୁସିର ଭାଗିଦାର ହୋଇ ଆମ ମିତ ପାଲଟି ମନପସନ୍ଦର ଗୀତ ଶୁଣିବାକୁ କଲ୍ କରନ୍ତୁ 0667029563 ବା 0667029568 ନମ୍ବରରେ। ତେବେ ଶ୍ରୋତା ବନ୍ଧୁ, ଆଜି ଆମର ପ୍ରିୟ ମିତମାନଙ୍କ ପାଇଁ ଆମ ପାଖରେ ରହିଛି ତିନୋଟି ହିନ୍ଦୀ ଚଳଚ୍ଚିତ୍ର ଭିଲିଏନ୍, ୱାଣ୍ଟେଡ୍, ଜୁଦାଇ, ତା ସହ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ଜବରଦସ୍ତ ପ୍ରେମିକ ଓ ପାଗଳ କରିଛି ପାଉଁଜି ତୋର। ତା ସହ ଆପଣ ସଭିଙ୍କ ପାଇଁ ରହିଛି ଅରବିନ୍ଦ ମୁଦୁଲି ଓ ନମିତା ଅଗ୍ରୱାଲଙ୍କ କଣ୍ଠରେ ମାଆଙ୍କର କିଛି ଭକ୍ତିପୂର୍ଣ୍ଣ ଭଜନ। ତେବେ ଆସନ୍ତୁ ଆମେ କଥା ହୋଇଯିବା ଆଜି ସନ୍ଧ୍ୟାର ପ୍ରଥମ ମିତଙ୍କ ସହ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ହଁ ଗୁଡ୍ ଇଭିନିଂ ମ୍ୟାଡମ୍, ନମସ୍କାର
0: ଭାଇ। ନମସ୍କାର, ନିଶ୍ଚୟ ଭାଇ। ଆଜି ଆମ ପାଖରେ ତିନୋଟି ହିନ୍ଦୀ ଚଳଚ୍ଚିତ୍ର ଅଛି ଭିଲିଏନ୍, ୱାଣ୍ଟେଡ୍ ଆଉ ଜୁଦାଇ, ଆଉ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ଅଛି ଜବରଦସ୍ତ ପ୍ରେମିକ, ପାଗଳ କରିଛି ପାଉଁଜି ତୋର, ତା ସହ ଅରବିନ୍ଦ ମୁଦୁଲି ଓ ନମିତା ଅଗ୍ରୱାଲଙ୍କ କଣ୍ଠରେ କିଛି ମାଆଙ୍କର ଭଜନ ରହିଛି।
1: ଆଜ୍ଞା, ଆଜି ଗୀତଟେ ଶୁଣମା ଆମର ଆମର ଯେନ୍ ଫିଲ୍ମ ଜୁଦାଇର, ହିନ୍ଦୀ ଫିଲ୍ମ ଜୁଦାଇର ଆମ ଯେ ପ୍ୟାର ହୁଆ ଲାମିଆ।
0: ନିଶ୍ଚୟ ଭାଇ, ଆପଣଙ୍କ ମନ ପସନ୍ଦର ଗୀତ ତ ଶୁଣିବା, ହେଲେ କୁହନ୍ତୁ କ'ଣ କରୁଥିଲେ?
1: ମୁଁ ଏବେ ତ ଦେଖୁନ ଆଜ୍ଞା, ସନ୍ଧ୍ୟା ସମୟ ପ୍ରାୟ ଆସିଗଲେ ଆମର ଯେନ୍ ଅଛି ପ୍ରୋଗ୍ରାମଟା କିଛି କଥା କିଛି ଗୀତ, ଏଇ ପ୍ରୋଗ୍ରାମର ଆମେ ତ ଗୋଟେ ନିୟମିତ ଶ୍ରୋତା ହଉ ଆଜ୍ଞା, ଆଉ ଆପଣମାନଙ୍କ ସାଙ୍ଗେ କଥା ଲାଗିଲେ ଆମକୁ ଆହୁରି ବଢ଼ିଆ ଲାଗି ଆସି କାଁଥିଲା ଆଜ୍ଞା, ଆମର ହଉଛି ରେଡ଼ିଓ ଗୋଟେ ଗୋଟେ ବଡ଼ ନିଶା ଆଜ୍ଞା।
0: ଆମେ ବି

0: ଅପେକ୍ଷା କରିଥାଉ ଭାଇ, କେମିତି ଆପଣମାନଙ୍କ ସହ ଟିକେ କଥା ହେଇପାରିବୁ।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ତେବେ ଆପଣ କ'ଣ କରନ୍ତି?
1: ଚାଷ କାମ କରୁଛି ଆଜ୍ଞା, ଆଉ ଚାଷ କାମର ସାଙ୍ଗେ ରେଡିଓ ଶୁଣିବାଟା ହଉଛି ମେନ୍ ନିଶା। ତାର ବାହାରେ ମୁଁ ଲେଖାଲୁଖି କିଛି କିଛି କରସି। ଲେଖାଲୁଖି ବେଲେ ଆଜ୍ଞା, ଆମର ମୋର ପୁଅଟା ପଡ଼ୁଛି ଆଜ୍ଞା ପ୍ଲସ୍ ଥ୍ରୀ ଫାଇନାଲ ଇୟରରେ ବିଜେପୁର କଲେଜରେ। ତ ମୁଇଁ ଭରେ କିଛି ଖାତା ଦୁଇ ତିନିଟା ରଖିଛି, ଆମକୁ ଡଟ୍ ପେନ୍ ରଖିଛି ଆଜ୍ଞା। ଆଉ ତାର ବହିରୁ କିଛି କିଛି ତାର ମାନେ ଗଦ୍ୟ କି ପଦ୍ୟ ମୁଇଁ ଟିକେ ଲେଖାଲୁଖି କରସି। ମୋର ହ୍ୟାଣ୍ଡ ରାଇଟିଂ ଲାଗି ମୋତେ ଭଲ ଲାଗ୍ସି ଆଜ୍ଞା।
0: ଠିକ ଅଛି ଭାଇ, କେବେ କିଛି ଲେଖିଛନ୍ତି ଆପଣଙ୍କ ନିଜ ଇଚ୍ଛାରେ, ମାନେ ଆମକୁ ଶୁଣେଇ ପାରିବେ?
1: ନିଜ ଇଚ୍ଛାରେ ବୋଲେ ଆଜ୍ଞା, ଆମେ କବିତା ତ ଗଳ୍ପ ଲେଖାଲୁଖି ବିଶେଷ ନେଇ କରି, କିନ୍ତୁ ଗୋଟେ ଅଛେ ଆମର ସମ୍ବଲପୁରୀ କୋଶଳୀ ଭାଷାରେ ପଦେ କହିଦେମି ଆଜ୍ଞା।
0: ନିଶ୍ଚୟ କୁହନ୍ତୁ।
1: ସେଟା ଆକାଶବାଣୀ ଉପରେ, ଆଉ ତାର କବିତାର ନାଁ ହଉଛି ଆକାଶବାଣୀ। ଧୟନ ଧୟନ ରେ ଆକାଶବାଣୀ, ଧୟନ ଧୟନ ତୋର କଥା, ଧୟନ ଧୟନ ରେ ଆକାଶବାଣୀ, ଧୟନ ଧୟନ ତୋର କଥା। ତୁଇ ଓ ବକ୍ତା ଆମେ ତୋର ଶ୍ରୋତା, ତୁଇ ଓ ବକ୍ତା ଆମେ ତୋର ଶ୍ରୋତା, ସବୁଦିନ କହୁଥୁସୁ ଆମକୁ କେତେନି କେତେ ମିଠା କଥା। ଦିହି ପେନ୍ କଥା, ଦିହି ପେନ୍ ପାଠ ପଢ଼ା ତାର ସାଙ୍ଗେ ମନୋରଞ୍ଜନ, ଦିହି ପେନ୍ ପାଠ ପଢ଼ା ସାଙ୍ଗେ ତାର ସାଙ୍ଗେ ମନୋରଞ୍ଜନ, ସବୁ କଥା ଶୁଣିକିରି ତୋର ଠାନୁ କେତେନି ଉଷଦ ହେସି ଆମର ମନ। ଯିଏ ଗଢ଼ିଛେ ତୋତେ କେତେ କଥା ଭାବି କରି, ଧୟନ ତାର ଜୀବନ ଧୟନ ତାର ସବନ, ଧୟନ ତାର ଜୀବନ ଧୟନ ତାର ସବନ, ଆମର ଲାଗି ସେ ଆୟା ମହାପୁରୁ ତାର କଥା ଆମେ ସୋର କରୁଥୁନୁ, କେବେ ଭୁଲି ନେଇପାରୁ।
0: ବହୁତ ସୁନ୍ଦର ଭାଇ, ବହୁତ ଭଲ କଥା କହିଲେ। ଆମକୁ ଏତେ ଖୁସି ଲାଗେ, ଆମର ଶ୍ରୋତା ମାନେ ଯେତେବେଳେ ଆକାଶବାଣୀକୁ ଏତେ ଭଲ ପାଇବା ଦିଅନ୍ତି, ଆମକୁ ଏତେ ଭଲ ପାଇବା ଦିଅନ୍ତି, ବହୁତ ଖୁସି ଲାଗେ।
1: ଆଉ ଲେଖାଲୁକି ବିଶେଷ କିଛି ନେଇ କଲେ କଲେ ହେତା ଆଜ୍ଞା, ଟିକେ ନେ କରବାର ବାକି ସୋଇ ଲେଖାଲୁକି କରୁଛି କିଛି କିଛି ବହିରୁ।
0: ବହୁତ ସୁନ୍ଦର ଲେଖିଛନ୍ତି, ଯାହା ବି ଲେଖିଛନ୍ତି ବହୁତ ଭଲ ଲାଗିଲା ଶୁଣିବା ପାଇଁ
1: ଆଜ୍ଞା।
0: ତେବେ ଏବେ ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା ପାଇଁ
1: ଆଜ୍ଞା ଗୀତଟା ଶୁଣମା। ଆଉ ଆଜି ଆପଣ କିଏ ଅଛନ୍ ଉପସ୍ଥାପନ ଆଜ୍ଞା?
0: ମୁଁ ଆଜି ଆପଣମାନଙ୍କ ପ୍ରିୟ ଯୁବା ସାଥୀ ଅଛି ଶେଫାଳି।
1: ଶେଫାଳି ହଁ, ଆପଣଙ୍କ ସାଙ୍ଗେ କଥା ଲାଗିଯାଏ ଆଜ୍ଞା, ଆପଣ ମୋତେ ଜାଣିଥିବେ କି ନା ତ କହି ନାଇଁ ପାରେ ଆଜ୍ଞା।
0: ନାଇଁ, ଆମେ ଆମର ସମସ୍ତ ଶ୍ରୋତାଙ୍କୁ ମନେ ରଖିଥାଉ
1: ଆଜ୍ଞା। ଗୀତଟା ଟିକେ ଡେଡିକେଟ୍ କରମା।
0: ହଁ ହଁ ଭାଇ,
1: ଏ ଗୀତ ଆପଣଙ୍କୁ ସ୍ପେସିଆଲ ଡେଡିକେଟ୍, ଆର୍ ମୋର ଯେତିକି କଲାହାଣ୍ଡିର ଶ୍ରୋତା ବନ୍ଧୁମାନେ ଅଛନ୍, ମୋର ସାଥିମାନେ ଚିତ୍ରସେନ ସବର ଦାଦା, କ୍ଷମା ସାଗର ସାହୁ ଦାଦା, ଆମ ନିରାକାରଣା ଭାଇ, ଆଉ ମୋର ସାନ୍ଦୁଙ୍ଗରି ଗୁଡ଼ାର ଆମର ନାଗୁପାତ୍ର ଭାଇ, ତାପରେ ସୀମାଞ୍ଚଳ ଦେବର ସବର ବୃଷଭ ଗହି, ଆରୁ ଆମର ଗାଁର ମୋର ଭାଇ ଚତ୍ନ ପଟେଲ, ଆଉ ରାଧାକାନ୍ତ ଭାଇ ବରଗଡ଼ ଜିଲ୍ଲା ଜାଲପାଲିରୁ, ଏ ସମସ୍ତଙ୍କୁ ଡେଡିକେଟ୍ ଆଜ୍ଞା ଗୀତଟା।
0: ଠିକ ଅଛି ଭାଇ, ସେମାନେ ଯଦି ଏବେ ଶୁଣୁଥିବେ ସେମାନେ ବି ଜାଣିକିନା ବହୁତ ଖୁସି ହେବେ। ଆଉ ଆମ ତରଫରୁ ବି ମଧ୍ୟ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ କଲ୍ କରିଥିବାରୁ। ତେବେ ରହୁଛୁ,
1: ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ
1: ସକାଳ ନାନୀ ଜୁହାର
0: ଭାଇ, ଜୁହାର। କିଏ କହୁଥିଲେ, କେଉଁଠୁ କହୁଥିଲେ?
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବିବରମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ।
0: କେମିତି ଅଛନ୍ତି ଭାଇ?
1: ହଁ, ବହୁତ ବଢ଼ିଆ ଅଛି। ଜଗନ୍ନାଥଙ୍କ ଆଶୀର୍ବାଦରେ ମା ତାରା ତାରିଣୀ କୃପାରୁ। ଆପଣ କେମିତି ଅଛନ୍ତି?
0: ଆମେ ବି ବହୁତ ଭଲ ଅଛୁ। ଆଜି କେଉଁ ଗୀତ ଶୁଣିବେ?
1: ମୋ ଜୁଦାଇ ଫିଲ୍ମରେ ଗୋଟେ ଗୀତ ଶୁଣାଇଥିବେ ଆଉ।
0: ନିଶ୍ଚୟ, କେଉଁ ଗୀତ ଶୁଣିବା ଟିକେ ଗାଇକି କହିଦିଅନ୍ତୁ।
1: ମୁଁ ତ ଜୁଦାଇ ଗୀତ ସେତେ ମୋତେ ଆସୁନି, ଜୁଦାଇର ଗୋଟେ ବହୁତ ଭଲ ଗୀତ ଗୋଟେ ଶୁଣାଇ ଦିଅନ୍ତୁ।
0: हाँ निश्चय निश्चय।
1: प्यार प्यार करते करते, प्यार प्यार करते करते, तुम पे मरते मरते गीतटा।
0: निश्चय निश्चय भाई, गीत तो सुनिबा। हेले कोहन तो केमिति चली छी आपनकर सब व्यापार? आपन केमिति अछि
1: व्यापार? तो बे आइसक्रीम व्यापार टिके बंद थिला, टिके वर्षा होतला, लघुचाप वर्षा प्रबल। आउ एबे टिके गरम बर्तन किन गबे वर्षा छाडी गेला पर प्रबल गरम होउची। आउ बर्तन बे मोर आसी गेला पूजा सीजन, मोर आसी गेला दशहरा, तापर कुमार पूर्णिमा, तोर कार्तिक पूर्णिमा चलियो व्यापार बर्तन पूजा सीजन रबी। आउ
0: ଦଶହରା ବେଳେ ତ ଆପଣଙ୍କର ଆଇସ୍କ୍ରିମ୍ ବେପାରଟା ଠିକ୍ ଚାଲୁଥିବ?
1: ଆଜ୍ଞା।
0: ହଁ ହଁ, ଯେ ମେଢ଼ ମାନେ ଲାଗେ ସେ ପାଖାପାଖି ବହୁତ ଚାଲେ।
1: ଆଜ୍ଞା।
0: କେମିତି ହୁଏ ସେ ସମୟରେ ସବୁକିଛି?
1: ସେ ସମୟରେ ତ ମତେ ବହୁତ ଖୁସି ଲାଗେ, ଯାହା ହଉ ମୁଁ ମୋର ବେପାର ବେପାର ହେଇଯାଏ, ମୁଁ ବହୁତ ଜାଗାରେ ସେ ମେଲୋଡ଼ି ଦେଖେ, ଆଉ ଖୁସି ଲାଗେ ବହୁତ ମତେ।
0: ଆଉ ବରହମପୁର ପଟେ ଦଶହରା ସମୟରେ କ'ଣ ସବୁ ହୁଏ ଟିକେ କୁହନ୍ତୁ।
1: ଦଣ୍ଡ ଯାତ୍ରାଟା ହଉଛି ଆମର ପ୍ରସିଦ୍ଧ ଗଞ୍ଜାମରେ। ତାପରେ ଆଉ ଗୋଟେ ହଉଛି ମା ତାରା ତାରିଣୀ, ଆମର ସେଟା ହଉଛି ଚୈତ୍ର ମାସରେ ପ୍ରତି ମଙ୍ଗଳବାର ଯାତ୍ରା ହୁଏ ଗୋଟେ। ଆମର ସବୁ ଲୋକ ନୃତ୍ୟ ଅଛି, ଯେମିତିକି ପ୍ରହଲ୍ଲାଦ ନାଟକ କୁହନ୍ତୁ, ଭାତଲୀଳା କୁହନ୍ତୁ, କୃଷ୍ଣଲୀଳା କୁହନ୍ତୁ, ରାମାୟଣ କୁହନ୍ତୁ, ଏମିତି ବହୁତ ଆମର ସବୁ ପରାୟ ନାଟକ ଅଛି। ତାପରେ ଦାସକାଠିଆ ପାଲା ମଧ୍ୟ ଆଜି ମଧ୍ୟ ଆମର ଗଞ୍ଜାମରେ ବଞ୍ଚିକି ଅଛି ମଧ୍ୟ।
0: ହଁ, ସେଇପଟେ ସେଇ ଦାସକାଠିଆ ପାଲା, ତାପରେ ଦଣ୍ଡ ନାଚ, ସେ ସବୁ ବହୁତ ସୁନ୍ଦର ଲାଗେ।
1: ମଧ୍ୟ ଗାଁ ଗହଳି ଚାଲିଛି ଘୁଡ଼କି ନାଚ ମଧ୍ୟ।
0: ଆଉ ଏ ଦଶହରା ସମୟ ଆସିଗଲେ, ପୂଜା ପର୍ବର ସମୟ ଆସିଗଲେ ସବୁଆଡେ ବହୁତ ସୁନ୍ଦର ବି ଦେଖାଯାଏ।
1: ଆଜ୍ଞା, ଆମର ମଧ୍ୟ ବୁଦ୍ଧଖୋଲରେ ମଧ୍ୟ କାର୍ତ୍ତିକ ମାସ ଯାକ ବହୁତ ଭିଡ଼ ହୁଏ, ବହୁତ ଭଲ ଜାଗା, ପିକନିକ ଜାଗାଟା ବୁଦ୍ଧଖୋଲ ଗୋଟେ ଜାଗା ଅଛି ଆମର ବୁଗୁଡ଼ାରେ।
0: ହଁ ହଁ, କ'ଣ ଅଛି ସେଇଠି?
1: ସେଇଟା ଆମର ପଞ୍ଚୁ ମହାଦେବ ଅଛନ୍ତି, ତାପରେ 405 ଚଢ଼ିକି ଯିବ ଉପରକୁ, ପ୍ରାକୃତିକ ସଭା ପୁରା ଝରଣା ଅଛି, ଜଳପ୍ରପାତ, ଆଉ ତଳେ ପାର୍କ ଅଛି, ତାପରେ ଆମର ଇଏ ବୋଟରେ ବୁଲିକି ମାନେ ଗୋଟେ ପୁଷ୍କରିଣୀ ଅଛି, ଛୋଟ ଛୋଟ ବୋଟରେ ସବୁ ବୁଲିକି ମଜା ନଉଛନ୍ତି ଲୋକମାନେ, ବହୁତ ବଢିଆ ଜାଗାଟା ସେଟା।
0: ହଁ, ମାନେ ବହୁତ ସୁନ୍ଦର ଜାଗାଟା ହେଇଥିବ, ନିଶ୍ଚୟ ଆମକୁ ସୁଯୋଗ ମିଳିଲେ ଆମେ ମଧ୍ୟ ଯିବୁ ଭାଇ।
1: ଆଜ୍ଞା। ଆଉ ଗୀତଟା ମୋ ଡେଡିକେଟ ମୋର ବନ୍ଧୁ ଅଛନ୍ତି ଉପେନ୍ଦ୍ର ସୁନା, ହରେଶ ପର, ସୁବଳ ସାହୁ, ଆଉ ସୁଦାମ ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଆକାଶବାଣୀ ଭବନ ଭବାନୀ ପାଟନା, ସୁନ୍ଦର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ
0: ଧନ୍ୟବାଦ। ଧନ୍ୟବାଦ ଭାଇ। ତେବେ ଶୁଣିବା ଆପଣଙ୍କ ମନ ପସନ୍ଦର ଗୀତ।
1: ରହୁଛି, ନମସ୍କାର। ଧନ୍ୟବାଦ।
0: ନମସ୍କାର ଭାଇ।

0: ଆସନ୍ତୁ ଏବେ କଥା ହେଇଯିବା ଆଜି ସନ୍ଧ୍ୟାର ଆମର ଆଉ ଜଣେ ମିତଙ୍କ ସାଥିରେ। ହ୍ୟାଲୋ
1: ହ୍ୟାଲୋ
0: ଅପା ନମସ୍କାର।
1: ଅପା ନମସ୍କାର,
0: କେମିତି ଅଛନ୍ତି ଅପା?
1: ମୁଁ ଭଲ ଅଛି ଅପା, ଆପଣ ମାନେ କେମିତି ଅଛନ୍ତି?
0: ଆମେ ବହୁତ ଭଲ ଅଛୁ।
1: ହଁ ଅପା, ମୁଁ ଦୀକ୍ଷା ଗୋପାଳ କହୁଥିଲି ଅପା, ଗ୍ରାମ ସିନାପଡ଼ା ଫର୍ଷ୍ଟ ଫ୍ଲୋର ଥାନା ଧର୍ମଗଡ ଜିଲ୍ଲା କଳାହାଣ୍ଡିରୁ କହୁଥିଲି ଅପା।
0: ଆମେ ତ ଜାଣିପାରିଲୁ ଅପା, ଆମର ତ ଅତି ପ୍ରିୟର ଆପଣ।
1: ହଁ ଅପା, ଆପଣ ମାନେ ଜାଣିଲେ ଆମର ଶ୍ରୋତା ବନ୍ଧୁ ମାନେ ବି ଜାଣିବେ ଅପା ମତେ।
0: ନିଶ୍ଚୟ ନିଶ୍ଚୟ ଅପା। ତେବେ ଆଜି କେଉଁ ଗୀତ ଶୁଣିବେ କୁହନ୍ତୁ?
1: ମତେ ଅରବିନ୍ଦ ମୁଦୁଲି ଗାଇଥିବା ଗୋଟେ ଭଜନ ଶୁଣେଇ ଦେବେ।
0: ଠିକ ଅଛି, ଗୀତ ତ ଶୁଣିବା, କଣ କରୁଥିଲେ?
1: ବର୍ତ୍ତମାନ ଏବେ ରେଡିଓ ଷ୍ଟେସନକୁ କଲ୍ ଲଗାଉଥିଲି।
0: ଆମେ ବି ଆପଣଙ୍କ କଲ୍ର ଅପେକ୍ଷାରେ ଥିଲୁ।
1: ହଁ ଅପା,
0: ଆଉ କେମିତି ଅଛନ୍ତି ଅପା, ସବୁ ଭଲ ଅଛି?
1: ମୁଁ ପୁରା ଭଲ ଅଛି ଅପା।
0: ଅନେକ ଦିନ ପରେ ଆପଣଙ୍କ ସହ କଥା ହେଉଛି, ବହୁତ ଖୁସି ଲାଗୁଛି। ମଝିରେ ତ ବହୁତ ଜୋରରେ ବର୍ଷା ହେଇଛି, ତ ସେଥିପାଇଁ ଅନେକ ସ୍ଥାନରେ ନେଟୱାର୍କର ପ୍ରୋବ୍ଲେମ ଆସୁଥିଲା। ଯାହା ହଉ, ଲାଗିଯାଇଛି ଆପଣଙ୍କ କଲ୍, ଆଉ ମୁଁ ଟିକେ କଥା ହେଇପାରିଲି ଆପଣଙ୍କ ସାଥିରେ। ତେବେ ଆଉ କ'ଣ କରୁଥିଲେ?
1: ଏବେ ବର୍ତ୍ତମାନ ରେଡିଓ ଶୁଣୁଥିଲି ଅପା, ଆଉ ଗୀତ ଗାଉଥିଲି।
0: ଆମକୁ ବି ଗୀତ ଟିକେ ଶୁଣାନ୍ତୁ।
1: ହଁ ଅପା, ରାଧା ନାଚିବା ରାଧା ନାଚିବା ନାଚିବା ନାଚିବା କାନ

0: ବହୁତ ବହୁତ ଧନ୍ୟବାଦ ଆପା, ବହୁତ ଭଲ ଲାଗିଲା ଆପଣଙ୍କ କଣ୍ଠରୁ ଗୀତଟି ଶୁଣି।
1: ହଁ ଅପା।
0: ତେବେ ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା।
1: ହଁ ଅପା, ନମସ୍କାର ଅପା।
0: କଲ୍ କରିଥିବାରୁ ଧନ୍ୟବାଦ ଅପା, ନମସ୍କାର।
1: ଗୁଡ୍ ବାଏ ଅପା।
0: ଠିକ୍ ଅଛି ଅପା।

0: ଆସନ୍ତୁ କଥା ହେଇଯିବା ଆଉ ଜଣେ ମିତଙ୍କ ସାଥିରେ। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଭାଇ ନମସ୍କାର, କିଏ କହୁଥିଲେ, କେଉଁଠୁ କହୁଥିଲେ?
1: ହ୍ୟାଲୋ ଅପା, ନମସ୍କାର ଅପା।
0: ଭାଇ ନମସ୍କାର, କିଏ କହୁଥିଲେ?
1: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସିଦ୍ଧାନ୍ତ ଗ୍ରାମରୁ ଆପଣଙ୍କର ନିୟମିତ ଶ୍ରୋତା ନିରାକା କଣା କହୁଥିଲେ ଅପା।
0: କେମିତି ଅଛନ୍ତି ଭାଇ?
1: ଅପା ମୁଁ ତ ଭଲ ଅଛି, ଆପଣ କେମିତି ଅଛନ୍ତି ଅପା?
0: ଆମେ ବି ବହୁତ ଭଲ ଅଛୁ ଭାଇ। ଆଜି କେଉଁ ଗୀତ ଶୁଣିବେ?
1: ଆଜି ଶୁଣେଇ ଦେବେ ଅପା, ପାଗଲ କରିଛି ପାଉଁଜି ତୋରର ଟାଇଟଲ ସଙ୍ଗଟି ଶୁଣେଇ ଦେବେ ଆଉ।
0: ନିଶ୍ଚୟ ନିଶ୍ଚୟ ଗୀତ ତ ଶୁଣିବା, ହେଲେ କଣ କରୁଥିଲେ କହନ୍ତୁ।
1: ହଁ ଅପା, ଏବେ ତ ମୁଁ ଅଫିସରେ କାମ କରୁଥିଲି ଆଉ କଲ୍ ଲଗେଇଲି ଅପା, ଆଉ ଲାଗିଗଲା ଆଉ।
0: ବହୁତ ଖୁସି ଲାଗିଲା ଯେ କଲ୍ ଟି ଲାଗିଗଲା, ଆପଣଙ୍କ ସହ ଟିକେ କଥା ହେବାର।
1: ହଁ ଅପା, ଆଉ ଆପଣ କିଏ ବିନେ ସେ ବହୁତ ସୁନ୍ଦର ଲାଗିଲା ଅପା, ଆଉ କଥା ହେଇକି ଆଉ।
0: ଅନେକ ଶ୍ରୋତା କଲ୍ କରୁଥାନ୍ତି କିନ୍ତୁ କଣ ହୁଏ ନା, କଲ୍ ବେଳେ ବେଳେ ଲାଗେ ଆଉ ବେଳେ ବେଳେ ଲାଗେନି।
1: ହଁ ଅପା,
0: ତେବେ ଭାଇ ଆପଣ ଆମକୁ ଚିଠି ନିୟମିତ ଦେଉଛନ୍ତି?
1: ହଁ ଅପା, ନିୟମିତ ତ ଚିଠି ଦିଅ ଅପା,
0: ବହୁତ ଭଲ ଲାଗେ। ଆପଣ ମନୋଜ ଭାଇ ମାନେ ଆମର ନିୟମିତ ଭାବରେ ଆମକୁ ଚିଠି ଦିଅନ୍ତି।
1: ହଁ ଅପା, ପ୍ରତ୍ୟେକ ସପ୍ତାହରେ ଦେଇଥାଉ ଅପା।
0: ତେବେ ସବୁଆଡେ କେମିତି କଣ ଚାଲିଛି ଭାଇ, ଆପଣଙ୍କ ଆଡେ ପାଗ କେମିତି ଅଛି?
1: ଅପା ମୁଁ ତ ଏବେ ଭବାନୀପାଟଣାରେ ହିଁ ଅଛି ଅପା, ଜବ୍ କରୁଛି ଭବାନୀପାଟଣାରେ ହିଁ ରହେ ଅପା ଆଉ।
0: ଆପଣ ଆମ ପାଖରେ ହିଁ ଅଛନ୍ତି?
1: ହଁ ହଁ, ଭବାନୀପାଟଣାରେ ହିଁ ରହେ ଅପା ଆଉ।
0: ତାହେଲେ ଏଠି ତ ଗରମ ବହୁତ ହଉଛି।
1: ହଁ ଅପା, ବହୁତ ଗରମ ହଉଛି ଆଉ।
0: କେତେ ବର୍ଷ ହେଲା ଆପଣ ଭବାନୀପାଟଣାରେ ରହୁଛନ୍ତି?
1: 5 ବର୍ଷ ହେଇଗଲାନି ଅପା ଭବାନୀପାଟଣାରେ ରହିକି ଆଉ। ଆଉ ଯିବୁ କହୁଥିଲୁ ଭବାନୀପାଟଣା ଷ୍ଟେସନ ଆଡ଼େ ବୁଲିବାକୁ, ସମୟ ମିଳୁନି ତ ସେଥିପାଇଁ ଯାଉନି ଅପା।
0: ନିଶ୍ଚୟ ଆସନ୍ତୁ, ଗୋଟିଏ ଦିନ ଆସନ୍ତୁ, ବହୁତ ଭଲ ଲାଗିବ ଆପଣମାନଙ୍କ ସହ ଦେଖା ହେଲେ।
1: ହଁ ଅପା, ଦିନେ ନା ଦିନେ ଏବେ ମଝିରେ ଯିବା ଅପା, ମନୋଜ ଭାଇ ସଙ୍ଗେ ଯିବା ଆଉ, ପ୍ଲାନ୍ କରିଛୁ ଆଉ।
0: ଠିକ ଅଛି ଭାଇ।
1: ଆଉ
0: କୁହନ୍ତୁ,
1: ଆଉ ଆପଣ ସମସ୍ତେ ଭଲ ଅଛନ୍ତି ଅପା?
0: ଆମେ ବି ବହୁତ ଭଲ ଅଛୁ।
1: ହଁ ଅପା,
0: ତେବେ ଆପଣ
1: ହଁ ଅପା, ଏଇ ଯେନ୍ ଗୀତଟିକୁ ଡେଡିକେଟ୍ କରିଦେବେ ଅପା, ଆମର ମନୋଜ ଭାଇକୁ ଆଉ ଆମର ସୁବଲ କୁମାର ସାହୁ ଭାଇ, ତାପରେ ଆମର ନିଜର ବାପା ଭଜ ରଣା ଆଉ ଶିବ ପ୍ରସାଦ ରଣା, ଆଉ ସମସ୍ତଙ୍କର ଆମର ଆପଣଙ୍କୁ ବି ଡେଡିକେଟ୍ ଅପା ଆଉ।
0: ନିଶ୍ଚୟ ନିଶ୍ଚୟ ଭାଇ, ବହୁତ ବହୁତ ଧନ୍ୟବାଦ। ତେବେ ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା।
1: ହଁ ଅପା,
0: କଲ୍ କରିଥିବାରୁ ଧନ୍ୟବାଦ ଭାଇ। ନମସ୍କାର।
1: ନମସ୍କାର।

0: ଆସନ୍ତୁ ଆମେ କଥା ହେଇଯିବା ଆଜି ସନ୍ଧ୍ୟାର ଆଉ ଜଣେ ମିତଙ୍କ ସାଥିରେ। ହ୍ୟାଲୋ
1: ହ୍ୟାଲୋ।
0: ହ୍ୟାଲୋ ଭାଇ ନମସ୍କାର।
1: ହଁ ଶେଫାଲି ଭଉଣୀ ନମସ୍କାର।
0: ଭାଇ କିଏ କହୁଥିଲେ, କେଉଁଠୁ କହୁଥିଲେ,
1: ମୁଁ ଡୁମାଲ ହରିନାରପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: କେଉଁ ଗୀତ ଶୁଣିବେ ଭାଇ?
1: ଆଜ୍ଞା ଆଜି ଜବରଦସ୍ତ ପ୍ରେମିକର ଗୀତ ଦେଇଦେବେ। ଆଜ୍ଞା
0: ନିଶ୍ଚୟ ନିଶ୍ଚୟ ଗୀତ ତ ଶୁଣିବା ଯେ, କେଉଁ ଗୀତ?
1: ଆଜ୍ଞା ଯେକୌଣସି ଗୀତ ଦେଇଦେବେ ଆଉ।
0: କେମିତି ଅଛନ୍ତି ଭାଇ?
1: ଆଜ୍ଞା ମୁଁ ବହୁତ ଭଲ ଅଛି। ଆଜ୍ଞା ଆପଣ କେମିତି ଅଛନ୍ତି?
0: ଆମେ ବି ବହୁତ ଭଲ ଅଛୁ। ଏବେ ଆଗରୁ ନିରାକାର ଭାଇ କଲ୍ କରିଥିଲେ, ମୁଁ ତାଙ୍କୁ କହୁଥିଲି ଯେ ଆପଣମାନଙ୍କ ସହ ମାନେ କଥା ହେବା ଲାଗି ବହୁତ ଇଚ୍ଛା ହୁଏ, କାହିଁକିନା ଆପଣମାନେ ଆମକୁ ନିୟମିତ ଚିଠି ପଠାଉଛନ୍ତି, ତ ଆପଣମାନଙ୍କ ସାଙ୍ଗେ ବହୁତ ସୁନ୍ଦର ନିଆରା ସମ୍ପର୍କ।
1: ଆଜ୍ଞା ଆଜ୍ଞା ନିହାତି। ଆଉ ଆମେ ମଧ୍ୟ ଆପଣଙ୍କୁ ମାନେ ଭୁଲି ପାରୁନାହିଁ, ମାନେ ଶନିବାର ଆସିଲେ ଆମର ଚିଠି ଶୁଣିବାକୁ ଆମେ ଜଗିକି ବସିଥାଉ ମ୍ୟାଡ଼ାମ।

0: କୁ ବି ବହୁତ ଭଲ ଲାଗେ ଯେତେବେଳେ ଆପଣ ଚିଠି ପଠାନ୍ତି, କାହିଁକି ନା ଆମେ ଯେଉଁ କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତ କରୁଛୁ ସେଟା ଆପଣ ହିଁ ଶୁଣୁଛନ୍ତି, ତ ସେଇ
1: ନିହାତି
0: କାର୍ଯ୍ୟକ୍ରମରେ
1: ନିହାତି
0: କ'ଣ
1: ଭାଇ,
0: ତ୍ରୁଟି ରହିଲା, କ'ଣ ଆପଣଙ୍କୁ ଭଲ ଲାଗିଲା ଜାଣିଲେ ବହୁତ ଭଲ ଲାଗେ।
1: ଆଜ୍ଞା ଆଜ୍ଞା ଆଜ୍ଞା
0: ଆଉ ମଙ୍ଗଳବାର ଦିନ ତ ଆମେ ଆମର ସବୁ ଶ୍ରୋତାଙ୍କ ସହ କେବେ ବି କଥା ହେଇପାରୁନୁ ଭାଇ, କାହିଁକି ନା ଏତେ ଜଣ ଅଛନ୍ତି, କିନ୍ତୁ ଆମର ସମୟ ସୀମା ଅଛି, ସେଇ ମଧ୍ୟରେ ଯେତିକି ସମ୍ଭବ ହୁଏ ସେତିକି କଥା ହେଇଥାଉ।
1: ଆଜ୍ଞା ଆଜ୍ଞା
0: ତ ଶନିବାର ଦିନ,
1: ହଉ ଆଜ୍ଞା, ଆପଣ
0: ହଁ
1: ତ ଚିଠି ପତ୍ରକୁ ଏବେ ଆସୁନାହାନ୍ତି ଆଉ।
0: ଆମର ସମସ୍ତଙ୍କ ପାଇଁ ଅଲଗା ଅଲଗା ରହିଥାଏ କାର୍ଯ୍ୟକ୍ରମ ସବୁ, ତ ଯେଉଁ
1: ଆଜ୍ଞା ଆଜ୍ଞା
0: ମାସରେ ଯାହାର ଯେଉଁ କାର୍ଯ୍ୟକ୍ରମ ରହିଥାଏ ସେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଉ ଭାଇ।
1: ଆଜ୍ଞା ଆଜ୍ଞା
0: କିନ୍ତୁ
1: ଆଜ୍ଞା,
0: ଯେବେ ବି
1: ସାପ୍ତାହିକ କୁ ଖଣ୍ଡେ ଚିଠି ମାନେ ଲେଖି ନ ଲେଖିଲେ ଆମକୁ ମଧ୍ୟ ଭଲ ଲାଗେ ନାହିଁ, ସେଥିପାଇଁ ଚିଠି ଟିକେ ଟିକେ ଲେଖୁ ଆଉ।
0: ଗୋଟିଏ କାର୍ଯ୍ୟକ୍ରମ ଆମେ ରଖିଛୁ ପୁରା ପୁରି ଆପଣମାନଙ୍କ ପାଇଁ, ମାନେ ସାପ୍ତାହିକ
1: ଆଜ୍ଞା ଆଜ୍ଞା
0: କାର୍ଯ୍ୟକ୍ରମରେ ଆପଣମାନେ ଚିଠି ଲେଖିବେ, କାର୍ଯ୍ୟକ୍ରମ କେବଳ ଆପଣମାନଙ୍କ ପାଇଁ ରହିବ।
1: ଆଜ୍ଞା, ଗୋଟେ ମତାମତ ଦେବାକୁ ଚାହୁଁଛି, ମାନେ ଏଇ ଯୋଉ ଫୋନିନ୍ରେ ଗୀତର କାର୍ଯ୍ୟକ୍ରମ ଯେହେତୁ ଆମେ ଗୋଟେ ରଖିଛୁ, ତ ମାସକୁ ଥରେ ଆମେ କୌଣସି ଏକ ବିଷୟବସ୍ତୁ ରଖିକି ଗୋଟେ ଫୋନିନ୍ କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା, ମାନେ
0: ହଁ ଭାଇ
1: କୌଣସି
0: ବୁଝୁଛି, ସେଇ
1: ଦୁର୍ବୈତ
0: କଥାଟା ଆପଣ,
1: ବ୍ୟବହାର କୌଣସି।
0: ଭାଇ ଆପଣ ଏଇ ମତାମତଟା ଆପଣ ଲେଖି ଜଣାନ୍ତୁ ସାପ୍ତାହିକୀରେ, କାରଣ ସାପ୍ତାହିକୀର ମତାମତ ଆମେ ଆମ କାର୍ଯ୍ୟ ମୁଖ୍ୟଙ୍କୁ ଜଣେଇକି ସେଠୁ ଆମେ ସେ ସମ୍ପର୍କରେ ନିଶ୍ଚୟ କରିବା।
1: ଆଜ୍ଞା ଆଜ୍ଞା, ଗତ ସପ୍ତାହର ସାପ୍ତାହିକରେ ମୁଁ ଜଣାଇଥିଲି ଆଜ୍ଞା,
0: ଠିକ୍ ଅଛି
1: ଆଉ
0: ଭାଇ, ତେବେ ତ କାର୍ଯ୍ୟ
1: ସେମାନେ
0: ମୁଖ୍ୟଙ୍କୁ
1: କହିଛନ୍ତି
0: ଜଣାହେଇଛି।
1: ଯେ ମାନେ ଉପରିସ୍ଥ
0: ହଁ
1: ଅଧିକାରୀଙ୍କୁ
0: ହଁ
1: ଜଣାଇ ଦେବ
0: ହଁ
1: ବୋଲି କହିଛନ୍ତି।
0: ନିଶ୍ଚୟ ଭାଇ, ତେବେ ଆମ କାର୍ଯ୍ୟ ମୁଖ୍ୟ ଯାହା କହିବେ ଆମେ ସେ ସମ୍ପର୍କରେ ଆପଣଙ୍କ ପାଇଁ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବୁ।
1: ଆଜ୍ଞା
0: ତେବେ
1: ଆଜ୍ଞା,
0: ଆଜି ତ ସମୟ ହୋଇଗଲାଣି ଭାଇ ଆପଣଙ୍କ ମନପସନ୍ଦର
1: ନିହାତି
0: ଗୀତ
1: ନିହାତି,
0: ଶୁଣିବା,
1: ମୋର ତ ଲାଷ୍ଟ କଲ, ମୋ
0: ହଁ
1: ଲଗ ଲଗ ଲାଗିଗଲା ଆଉ।
0: ବହୁତ ଖୁସି ଲାଗିଲା କିନ୍ତୁ କଥା
1: ଠିକ
0: ହେବା।
1: ଅଛି, ଆମର ଶ୍ରୋତା ବନ୍ଧୁ ମାନଙ୍କୁ ଟିକେ ଡେଡିକେଟ କରୁଛି,
0: ହଁ ହଁ
1: ଚିତ୍ରସେନ ସାବର, ସୀମାଞ୍ଚଳ ସାବର, କ୍ଷମା ସାବର ସାହୁ, ନିରାକାର ରଣା ଆଉ ନାଗୁ ପାତ୍ର, ଏତିକି।
0: ଠିକ୍ ଅଛି ଭାଇ, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ତେବେ ଆସନ୍ତୁ ଶୁଣିବା
1: ଧନ୍ୟବାଦ,
0: ଆପଣଙ୍କ
1: ରହିଲି,
0: ମନପସନ୍ଦର
1: ନମସ୍କାର।
0: ଗୀତ। ନମସ୍କାର ଭାଇ।

ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଗଲାଣି ଆପଣଙ୍କଠାରୁ ବିଦାୟ ନେବାର। ଏହି ମନମତାଣିଆ ସନ୍ଧ୍ୟା ଗୀତଟିଏ ମିତଟିଏର ସନ୍ଧ୍ୟାକୁ ଏଠାରେ ବିରାମ ଦେବାର। ହେଲେ ଆପଣ ସଭିଙ୍କଠାରୁ ବିଦାୟ ନେବା ପୂର୍ବରୁ ସେହି ଛୋଟ ଅନୁରୋଧଟି ରହିଲା, ଆଜିର କାର୍ଯ୍ୟକ୍ରମଟି କିପରି ଲାଗିଲା ମତାମତ ଲେଖି ଜଣାଇବାକୁ ଜମାରେ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ଜଣାଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ, 8895994143। ତେବେ ପୁଣି ଥରେ ଦେଖା ହେବା ଆଉ ଏକ ସନ୍ଧ୍ୟାରେ କିଛି ନୂଆ ତଥ୍ୟ, ସୂଚନା ଆଉ ମନୋରଞ୍ଜନ ସାଥିରେ। ସେ ପର୍ଯ୍ୟନ୍ତ ଆପଣମାନଙ୍କ ପ୍ରିୟ ଯୁବାସାଥୀ ସେଭଳିକୁ ବିଦାୟ ଦିଅନ୍ତୁ। ନମସ୍କାର।

ଆଜି ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ଘୁମୁରା ଗୀତ, ପରିବେଷଣ କରିବେ ଶଶିଧର ମଙ୍ଗରାଜ ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲରେ ପ୍ରଚାର କରିବୁ ଯାଜପୁର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିବେ ରାତି 7:30।

ଆଜି ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ଘୁମୁରା ଗୀତ। ପରିବେଷଣ କରିବେ ଶଶିଧର ମଙ୍ଗରାଜ ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲରେ ପ୍ରଚାର କରିବୁ ଯାଜପୁର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିବେ ରାତି 7:30। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଦେଶବନ୍ଦନା। କଣ୍ଠଶିଳ୍ପୀମାନେ ହେଲେ ଶୈଳଭାମା ମହାପାତ୍ର ଏବଂ ଅକ୍ଷୟ କୁମାର ମହାନ୍ତି। ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ ରାତି 8:15 ଶିଳ୍ପୀ ନରେନ୍ଦ୍ର ଚଞ୍ଚଲଙ୍କ କଣ୍ଠରେ। ରାତି 8:30 ସ୍ପୋର୍ଟସ୍ କାନ୍, 9:30 ମନିଟକ୍ ଆଣ୍ଡ ମନ୍ଥନ ଏବଂ ରାତି 10:00 ଶୁଣିବେ ଜାପାନଠାରେ ଅନୁଷ୍ଠିତ 20ତମ ଏସିଆନ୍ ଗେମ୍ସର ଦୈନିକ ମୁଖ୍ୟାଂଶ। ଏହି କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି 10:20। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସିତାର ବାଦନ। ଏଥିରେ ଶୁଣିବେ ରାଗ ହେମ୍ ବିହାଗ।

ଏଥର ଶୁଣନ୍ତୁ, ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଗୋବିନ୍ଦ ଚରଣ ସେନାପତି, ଭାରତୀ ଭୂୟାଁ, ପ୍ରଣତୀ ମିଶ୍ର, ଗଗନ ବିହାରୀ ସ୍ୱାଇଁ ଏବଂ ରମାରାଣୀ ବାରିକ। ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଶୁଣିବେ ସକାଳ 6:30। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ସକାଳ 6:35 ପ୍ରଚାର କରିବୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ଭକ୍ତି ଗୀତ ସକାଳ 7:25। ପରିବେଷଣ କରିବେ ଶିଳ୍ପୀ ଇରା ମହାନ୍ତି। ଚାଷର କଥା ସକାଳ 7:40। ସକାଳ 7:45 ପ୍ରଚାର କରିବୁ ପୁରାତନୀ କ୍ରମରେ କେତୋଟି ଛାନ୍ଦ ଶିଳ୍ପୀ କେଶବ ଚନ୍ଦ୍ର ରାଉତ ଓ ସୁମିତା ଗରାବଡ଼ୁଙ୍କ କଣ୍ଠରେ। ସକାଳ 8:30 ଶୁଣିବେ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ ଶିଳ୍ପୀ ତପୁ ମିଶ୍ରଙ୍କ କଣ୍ଠରେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସକାଳ 9:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। 9:10 ରିଲେ କରି ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ। ସକାଳ 9:45 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10।

ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12ଟାରେ ପ୍ରଚାର କରିବୁ ଲୋକଗୀତ କ୍ରମରେ ପାଲା। ପରିବେଷଣ କରିବେ କୃପାସିନ୍ଧୁ ପଟେଲ ଓ ସାଥୀ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। ଶିଳ୍ପୀମାନେ ହେଲେ ସଂଯୁକ୍ତା ଜେନା, ପ୍ରଫୁଲ୍ଲ କୁମାର ମହାନ୍ତି, ମୀନାକ୍ଷୀ ପାତ୍ର ଏବଂ ଦୀପଶିଖା ମିଶ୍ର। ଦିନ 1:10 ଶୁଣିବେ ଚାଷ ଉପଯୋଗୀ କାର୍ଯ୍ୟକ୍ରମ ଚାଷର କଥା। ଦିନ 1:20 ମହିଳାମାନଙ୍କ ଉପରେ ଆଧାରିତ କାର୍ଯ୍ୟକ୍ରମ ଶକ୍ତିରୂପା। କେତୋଟି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ 2:45।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ସୁବିଜ୍ଞାନ ସୁଆଶିଷ ଦେଇଣ ବୁଦ୍ଧିକର ପ୍ରଦାନ କୁକର୍ମ ଅହମ୍ ଭାବ ହିଂସା କପଟ ମାନ ମୋ ଅଙ୍ଗରୁ ଅବିଳମ୍ବେ ବି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଘରେ ତମେ କଣ ବାହାରିଛ?
1: ଏଇ ଚେକଅପ ପାଇଁ।
0: କି ଚେକଅପ?
2: ନାଇଁ ମୋ, ତମ ଭାଇ କହୁଥିଲେ ଆଗରୁ ଟିକେ ପୁଅ କି ଝିଅ ଜାଣିଦେଲେ।
0: ଝିଅ ପୁଅ ଯଦି ସମାନ ତେବେ ଲିଙ୍ଗ ଚୟନ କରିବା କାହିଁକି?
1: ଏଇ ଆମ ପଣ୍ଡା ଆମ ଘରେ ଅଲଟ୍ରାସାଉଣ୍ଡ ଖୋଲିଛି ତ ଟିକିଏ।
0: ଶୁଣ, ଗର୍ଭ ସଞ୍ଚାର ପୂର୍ବରୁ ଏବଂ ଗର୍ଭଧାରଣ ପରେ ଲିଙ୍ଗ ନିରୂପଣ ପିସି ଏବଂ ପିଏନ୍ଡିଟି ଅଧିନିୟମ 1994 ଅନୁଯାୟୀ ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ। ଆହୁରି ଗୋଟେ କଥା ମନେ ରଖିଥା, ସରକାରଙ୍କ ତରଫରୁ ସୂଚନାଦାତାଙ୍କୁ ପ୍ରୋତ୍ସାହନ ରାଶି ହିସାବରେ 25,000 ଟଙ୍କା ପ୍ରଦାନ କରାଯାଉଛି।
1: ଭାଇ ଭାଇ, ସରକାର ପଣ୍ଡାଙ୍କ ଅଲଟ୍ରାସାଉଣ୍ଡ ମେସିନ ସିଜ୍ କରି ଘର ସିଲ୍ କରିଦେଲେ।
3: ଲିଙ୍ଗଗତ ଆଇନର ଉଲ୍ଲଙ୍ଘନ କରୁଥିବା କୌଣସି ପ୍ରକାର ବିଜ୍ଞାପନ, ପ୍ରକାଶନ, ପ୍ରଚାର, ଭିଡିଓ, ବ୍ଲଗ୍ ଓ ବାଛ ବିଚାର, ଉତ୍ପାଦର କ୍ରୟ ଏବଂ ବିକ୍ରୟ ଆପଣଙ୍କ ନଜରକୁ ଆସିଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ପ୍ରାଧିକୃତ ଅଧିକାରୀଙ୍କୁ ଜଣାନ୍ତୁ। ସୂଚନାଦାତାଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଏକକ ବାତାୟନ ବୈଠକରେ 3,280,58,00,000 ଟଙ୍କାର ନିବେଶ ସହିତ 19 ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ। ସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସନ୍ତା ଗୁରୁବାରରୁ ରାଜ୍ୟରେ ଆରମ୍ଭ ହେବ ସେବା ସେତୁ ଅଭିଯାନ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 400 ମିଟର ମହିଳା ରିଲେରେ ଭାରତକୁ ସ୍ୱର୍ଣ୍ଣ ପଦକ। ରାଜ୍ୟ ସରକାର 3,280,58,00,000 ଟଙ୍କାର ନିବେଶ ସହିତ 19 ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ 150ତମ ଏକକ ବାତାୟନ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ 10,661 ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ। ସ୍ଥାନୀୟ ସମ୍ବଳର ମୂଲ୍ୟ ବୃଦ୍ଧି,

ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ଓ ଦୀର୍ଘସ୍ଥାୟୀ ଆର୍ଥିକ ସୁଯୋଗ ସୃଷ୍ଟି କରୁଥିବା ନିବେଶକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଏହି ବ୍ୟବସ୍ଥା ମାଧ୍ୟମରେ ସରକାର ନିବେଶକମାନଙ୍କୁ ବିଭିନ୍ନ ଅନୁମୋଦନ ସମନ୍ୱିତ ଭାବେ ପ୍ରଦାନ କରିବା ସହ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ସହଯୋଗ ପ୍ରଦାନ କରିବେ। ଏହାଦ୍ୱାରା ନିଯୁକ୍ତି ସୃଷ୍ଟି, ଶିଳ୍ପ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ରାଜ୍ୟର ଦୀର୍ଘସ୍ଥାୟୀ ଆର୍ଥିକ ବିକାଶକୁ ସକ୍ଷମ କରିବା ଦିଗରେ ଏହା ଫଳପ୍ରଦ ହେବ। ସୁପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ 2026 କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଦିଗରେ ଅଙ୍ଗନବାଡ଼ି ଓ ଆଶାକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୋଷଣ ମାସ ପାଳନ ଅବସରରେ ରାଜ୍ୟବ୍ୟାପୀ 46 ଲକ୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆଧାର ଯାଞ୍ଚ କ୍ଷେତ୍ରରେ ରାଜ୍ୟ ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଏକ ସୁସ୍ଥ, ସୁନ୍ଦର ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଅର୍ବାନ 2.0 ଅଧୀନରେ ଆରମ୍ଭ ହୋଇଥିବା ପ୍ରଗତି 50କୁ କେନ୍ଦ୍ର ଗୃହ ନଗର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଓଡ଼ିଶାରେ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଖଟ୍ଟରଙ୍କୁ ଅବଗତ କରାଇଥିଲେ। ଏଥିସହ ଭୁବନେଶ୍ୱର, କଟକ ଓ ପୁରୀରେ କମ୍ପ୍ରେସ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା, ବର୍ଜ୍ୟରୁ ଚାର୍କୋଲ୍ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ପାତ୍ର କହିଛନ୍ତି। ପ୍ରଗତି 50କୁ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରାଇବା ପାଇଁ ମନ୍ତ୍ରଣାଳୟ ସମ୍ପୃକ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବ। ଏଥିପାଇଁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଓ ମାନକ କାର୍ଯ୍ୟ ପଦ୍ଧତି ଅନୁଯାୟୀ ବିଭିନ୍ନ ପଦକ୍ଷେପ ନିଆଯିବ। ଦେଶର 24 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 50 ସହର ମଧ୍ୟରୁ ଓଡ଼ିଶାର ଭୁବନେଶ୍ୱର ଓ ପୁରୀକୁ ଚୟନ କରାଯାଇଛି। କେନ୍ଦ୍ର ସରକାର ଆସନ୍ତା 2 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ସରକାରୀ ବକେୟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଅଭ୍ୟାସକୁ ସଂସ୍ଥାଗତ କରିବା ଏବଂ ବକେୟା ଥିବା ପ୍ରସଙ୍ଗଗୁଡ଼ିକର ସମାଧାନ ସମୟସୀମା ମଧ୍ୟରେ ଶେଷ କରିବା। ଏଥିସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସୃଷ୍ଟି ହେଉଥିବା ଇ ବର୍ଜ୍ୟବସ୍ତୁର ବୈଜ୍ଞାନିକ ନିଷ୍କାସନ ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଅଭିଯାନର ଲକ୍ଷ୍ୟ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: କଣ ହେଲା ତମର?
1: ଉନ୍ନତ ମାନର ଚିକିତ୍ସା ପ୍ରଦାନ ପାଇଁ ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟର ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିଭିନ୍ନ ଉପଖଣ୍ଡ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଧୁନିକ ବ୍ୟବସ୍ଥା କରାଯାଉଛି। ଜାଣି ରଖନ୍ତୁ, ଠିକଣା ସମୟରେ ଏହାର ନିଦାନ ଓ ସଠିକ୍ ଚିକିତ୍ସା କଲେ ରୋଗୀର ଜୀବନ ରକ୍ଷା ହୋଇପାରିବ।
2: ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସହଜ, ସରଳ ଓ ତ୍ୱରିତ ଭାବେ ପହଞ୍ଚାଇବା ଲକ୍ଷ୍ୟରେ ଆସନ୍ତା ପହିଲା ଗୁରୁବାରରୁ 10 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସେବା ସେତୁ ଅଭିଯାନ ଆୟୋଜିତ ହେବ। ଏହା ମାଧ୍ୟମରେ ଯୋଗ୍ୟ ନାଗରିକମାନେ ଗୋଟିଏ ସ୍ଥାନରେ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନା ଏବଂ ସେବା ସମ୍ପର୍କରେ ସବିଶେଷ ସୂଚନା ପାଇପାରିବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନାଗରିକରୁ ହିତାଧିକାରୀ ଗୋଟିଏ ସ୍ଥାନରେ ସମସ୍ତ ସେବା ଲକ୍ଷ୍ୟ ନେଇ ଆୟୋଜିତ ସେବା ସେତୁ ଅଭିଯାନରେ ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ପୃକ୍ତ ସରକାରୀ ଯୋଜନା ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯିବ। ଏହି ଅଭିଯାନ ଅଧୀନରେ ବ୍ଲକ ସ୍ତରରେ ସେବା ସେତୁ ଶିବିର ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ମାଲକାନଗିରି ଜିଲ୍ଲାରୁ ମୋଟ 75 ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରଣାସୀ ଗସ୍ତ କରିଛନ୍ତି। ସମସ୍ତ ତୀର୍ଥଯାତ୍ରୀ ମାଲକାନଗିରିରୁ ସ୍ୱତନ୍ତ୍ର ରେଳଗାଡ଼ିରେ ଯାତ୍ରା ଆରମ୍ଭ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଅଧୀନରେ ଶିଶୁ ସୁରକ୍ଷା ବିକାଶ ସମ୍ପର୍କିତ

0: ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଶିଶୁର ସୁରକ୍ଷା, ଶିକ୍ଷା ଓ ସାମଗ୍ରିକ ବିକାଶ ସୁନିଶ୍ଚିତ ହେଲେ ବିକଶିତ ଓଡ଼ିଶାର ଲକ୍ଷ୍ୟ ସାକାର ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ନୟାଗଡ଼ ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ମେଗା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 142 ଜଣ ସଫେଇ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଯୋଗଦେଇ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେହିପରି ଦଶପଲ୍ଲା ଏନ୍ଏସି ପକ୍ଷରୁ 4 ପ୍ରକାର ବର୍ଜ୍ୟବସ୍ତୁ ପୃଥକୀକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସମୟରେ ଓଦା, ଶୁଖିଲା, ବିପଜ୍ଜନକ ବର୍ଜ୍ୟକୁ ଅଲଗା ଅଲଗା କରିବା ପାଇଁ ସଫେଇ କର୍ମଚାରୀ ଓ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମରେ ଚାଲିଥିବା 65ତମ ସାହାଣିକ ଫୁଟବଲ ଲିଗ୍ର ଷଷ୍ଠ ଦିବସର ପ୍ରଥମ ମ୍ୟାଚ୍ରେ କଟକ ଦଳ ନୟାଗଡ଼କୁ 7-0 ଗୋଲ୍ରେ ପରାସ୍ତ କରିଛି। ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଖୋର୍ଦ୍ଧା ଗଞ୍ଜାମକୁ 4-0 ଗୋଲ୍ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଜାପାନରେ ଚାଲିଥିବା 12 ଏସୀୟ କ୍ରୀଡ଼ାରେ 4x400 ମହିଳା ରିଲେରେ ଭାରତ ସ୍ୱର୍ଣ୍ଣପଦକ ହାସଲ କରିଛି। ବିଦ୍ୟା ରାମରାଜ, କିରଣ, ପ୍ରାଚୀ ଓ ଏମ୍ଆର୍ ପୋଭାମା 3:29.69 ଦୌଡ଼କୁ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମିକ୍ସଡ୍ ରିଲେରେ ଗୁରବିନ୍ଦର ବୀର, ଅଭିନୟା, ଅନିମେଷ ଓ ହରିତା କାଂସ୍ୟ ପଦକ ଜିତିଛନ୍ତି। ମହିଳା ହାଇଜମ୍ପରେ ପୂଜା ସିଂ ମଧ୍ୟ କାଂସ୍ୟ ପଦକ ହାସଲ କରିଛନ୍ତି। ପୁରୁଷ 5000 ମିଟର ଦୌଡ଼ରେ ଗୁଲବୀର ସିଂ ବ୍ରୋଞ୍ଜ ପଦକ ପାଇଛନ୍ତି। ପୂର୍ବରୁ ଗୁଲବୀର 10000 ମିଟର 1500 ମିଟର ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ପ୍ରଥମ ଆଥଲେଟ୍ ଭାବେ ସେ ଗୋଟିଏ ଏସିଆନ୍ ଗେମ୍ସରେ 3ଟି ପଦକ ଜିତିଛନ୍ତି। ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାମାର ଉପକୂଳରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ସେହିପରି ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 14 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଅକ୍ଟୋବର 6 ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଦେଇ ଯାଇଥିବା ମହାନଦୀର ବିଭିନ୍ନ ଶାଖା ନଦୀରେ ବନ୍ୟା ଆସିଛି। ମାର୍ଶା ଘାଇରେ ଲୁଣା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବୈତରଣୀ ନଦୀ ବନ୍ୟା ଯୋଗୁଁ କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗରଦପୁର ଓ ମାର୍ଶା ଘାଇ ବ୍ଲକରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି। ଏକକ ବାତାୟନ ବୈଠକରେ 3,280 କୋଟି 58 ଲକ୍ଷ ଟଙ୍କାର ନିବେଶ ସହିତ 19 ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ। ସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସନ୍ତା ଗୁରୁବାରରୁ ରାଜ୍ୟରେ ଆରମ୍ଭ ହେବ ସେବା ସେତୁ ଅଭିଯାନ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 400 ମିଟର ମହିଳା ରିଲେରେ ଭାରତକୁ ସ୍ୱର୍ଣ୍ଣ ପଦକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ କଟକ।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଗୋଟିଏ ବି ସ୍ପନ୍ଦନ ଛାଡ଼ନ୍ତୁ ନାହିଁ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ହୃତ୍ପିଣ୍ଡ ସ୍ୱାସ୍ଥ୍ୟ ପ୍ରତି ଏକ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଆପଣାଇବା, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚକୁ ପ୍ରାଥମିକତା ପ୍ରଦାନ କରିବା ଏବଂ ହୃତ୍ପିଣ୍ଡ ଜନିତ ରୋଗକୁ ପ୍ରତିହତ କରିବା ପାଇଁ ସମୟୋଚିତ ଚିକିତ୍ସା ଆବଶ୍ୟକତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବାର୍ତ୍ତା ରହିଛି, ଗୋଟିଏ ବି ସ୍ପନ୍ଦନ ଛାଡ଼ନ୍ତୁ ନାହିଁ, ଅର୍ଥାତ୍ କୌଣସି ହୃତ୍ସ୍ପନ୍ଦନକୁ ଅଣଦେଖା କରନ୍ତୁ ନାହିଁ। ପ୍ରତ୍ୟେକ ହୃତ୍ପିଣ୍ଡ ସ୍ପନ୍ଦନର ମୂଲ୍ୟ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଏହାର ଗାମ୍ଭୀର୍ଯ୍ୟତାକୁ ଗ୍ରହଣ କରିବା ପାଇଁ ଏହି ବାର୍ତ୍ତା ସଚେତନ କରୁଛି। ହୃଦୟ ସୁସ୍ଥତାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଗ୍ରହଣ କରି ପରିବର୍ତ୍ତିତ ଜୀବନଶୈଳୀ ଆପଣାଇବାର ଗୁରୁତ୍ୱକୁ ଏହା ସୂଚାଉଛି। ସନ୍ତୁଳିତ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ, ଯୋଗାଭ୍ୟାସ ସହ ଧୂମପାନ ଜନିତ କ୍ଷତିକାରକ ଅଭ୍ୟାସରୁ ଦୂରେଇ ରହିବାର ଯଥେଷ୍ଟ ଆବଶ୍ୟକତା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୃଦରୋଗ ଏକ ବଡ଼ ଆହ୍ୱାନ ଭାବେ

ଉଭା ହୋଇଛି। ପ୍ରତିବର୍ଷ 18 ନିୟୁତରୁ ଅଧିକ ଲୋକ ହୃଦରୋଗରେ ପ୍ରାଣ ହରାଉଥିବା ଏକ ଆକଳନରୁ ଜଣାପଡ଼ିଛି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳରେ ଏହା ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେହି ଅଞ୍ଚଳରେ ବାର୍ଷିକ ହୃଦରୋଗ ଜନିତ କାରଣରୁ 39 ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରେ ଏହା ହାରାହାରି 30% ବୋଲି କୁହାଯାଇଛି। 70 ବର୍ଷ ବୟସ ପୂର୍ବରୁ ଅଧିକାଂଶଙ୍କର ହୃଦରୋଗ ଜନିତ କାରଣରୁ ମୃତ୍ୟୁ ହେଉଥିବାର ଜଣାପଡ଼ିଛି। ଏହାର ପ୍ରାଥମିକ କାରଣଗୁଡ଼ିକ ମଧ୍ୟରେ ତମାଖୁ ବ୍ୟବହାର, ଅସନ୍ତୁଳିତ ଖାଦ୍ୟ ଗ୍ରହଣ, ବିଶେଷ କରି ଅଧିକ ଲୁଣ, ମଦ୍ୟପାନ ଏବଂ ଆଳସ୍ୟ ରହିଛି। ଉଚ୍ଚ ରକ୍ତଚାପ ଏବଂ ମଧୁମେହ ହୃଦରୋଗର ପ୍ରମୁଖ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ। ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ପ୍ରତି 4 ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ପ୍ରତି 10 ଜଣଙ୍କ ମଧ୍ୟରୁ ଜଣେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଏହିସବୁ କ୍ଷେତ୍ରଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1999 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ ବିଶ୍ୱ ହୃତ୍ପିଣ୍ଡ ମହାସଂଘ ପକ୍ଷରୁ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆନୁଷ୍ଠାନିକ ଭାବେ ପ୍ରଥମଥର ପାଇଁ 2000 ସେପ୍ଟେମ୍ବର 24 ଏହି ଦିବସ ପାଳିତ ହୋଇଥିଲା। ତେବେ 2011 ଏ କ୍ଷେତ୍ରରେ ଏକ ବିଶ୍ୱ ମାନକ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ସେପ୍ଟେମ୍ବର 29 ବିଶ୍ୱ ହୃତ୍ପିଣ୍ଡ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିଦିନଠାରୁ ପ୍ରତିବର୍ଷ ସେପ୍ଟେମ୍ବର 29 ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳିତ ହୋଇ ଆସୁଛି। ଭାରତରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ରୋଗ ପ୍ରତିରୋଧ, ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ସେବା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି। ସ୍ୱତନ୍ତ୍ର ଜନସଚେତନତା ଅଭିଯାନଗୁଡ଼ିକର ଆୟୋଜନ ମଧ୍ୟ କରାଯାଉଛି। ଶାରୀରିକ କାର୍ଯ୍ୟକଳାପ ଏବଂ ବ୍ୟାୟାମକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଫିଟ୍ ଇଣ୍ଡିଆ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଦେଶବାସୀଙ୍କୁ ସୁଲଭ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ପ୍ରବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ମାଧ୍ୟମରେ ଗୁଣାତ୍ମକ ଜେନେରିକ୍ ଔଷଧ ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି। ରିହାତି ମୂଲ୍ୟରେ ହୃଦରୋଗ ଜନିତ ଔଷଧ ପ୍ରଦାନ ବ୍ୟବସ୍ଥା ଦେଶରେ କାର୍ଯ୍ୟକାରୀ ହୋଇଛି। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହୃଦରୋଗ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ରୋଗ ଚିକିତ୍ସା କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଛି। ହୃଦରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯାଇଛି। ସ୍ୱାସ୍ଥ୍ୟସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଟେଲି ପରାମର୍ଶ ସେବାର ପ୍ରଚଳନ କରାଯାଇଛି। ତେବେ ସୁସ୍ଥ ରହିବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଅନୁସରଣ କରିବା

0: ଆଜିର ପ୍ରସଙ୍ଗରେ ଶୁଣିଲେ ଗୋଟିଏ ବି ସ୍ପନ୍ଦନ ଛାଡ଼ନ୍ତୁ ନାହିଁ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ରାତି ସାରଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ଏକକ ବାତାୟନ ବୈଠକରେ 3,280 କୋଟି 58 ଲକ୍ଷ ଟଙ୍କାର ନିବେଶ ସହିତ 19 ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ, ସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସନ୍ତା ଗୁରୁବାରରୁ ରାଜ୍ୟରେ ଆରମ୍ଭ ହେବ ସେବା ସେତୁ ଅଭିଯାନ, ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ, କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଭାରତ ମିଶନ ଅର୍ବାନ 2.0 ଅଧୀନରେ ଆରମ୍ଭ ହୋଇଥିବା ପ୍ରଗତି 50କୁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ମନୋହରଲାଲ ଖଟ୍ଟର ଆଜି ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। 11 ରାଜ୍ୟସଭା ଆସନ ନିମନ୍ତେ ବିଜ୍ଞପ୍ତି ଜାରି କଲେ ନିର୍ବାଚନ ଆୟୋଗ। ଉତ୍ତରପ୍ରଦେଶର 10 ଓ ଉତ୍ତରାଖଣ୍ଡର 1 ଆସନ ନିମନ୍ତେ ଆସନ୍ତା ମାସ 16 ହେବ ନିର୍ବାଚନ। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହେବାକୁ ଯାଉଛି ଭାରତ, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ।

0: ସୀମା ସମସ୍ୟା ସମାଧାନ ପରେ ଭାରତ ଓ ଚୀନ ସମ୍ପର୍କରେ ଉନ୍ନତି ଘଟିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସୂଚନା ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 400 ମିଟର ମହିଳା ରିଲେରେ ଭାରତର ସ୍ୱର୍ଣ୍ଣପଦକ ହାସଲ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ମୋର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।
1: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମ କଥାଚିତ୍ର ଅଗ୍ନିଶିଖା, ଏଥିରେ କଣ୍ଠଦାନ କରିଛନ୍ତି ଆଲୋକ କୁଣ୍ଡୁ ଏବଂ ଶୈଳଭମା ମହାପାତ୍ର।

0: ଅଧିକ ସୂଚନା ପାଇଁ ନିକଟସ୍ଥ ବ୍ୟାଙ୍କ ଶାଖା କିମ୍ବା ସିଏସ୍ସି ସହିତ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ କଥାଚିତ୍ର ରାଜୁ ଅୱରା, ଏଥିରେ କଣ୍ଠଦାନ କରିଛନ୍ତି ପ୍ରଦୀପ।

0: ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, କୃଷକଙ୍କୁ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ପ୍ରଦାନ ପାଇଁ ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର। ଉତ୍ତରପ୍ରଦେଶର 10ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷିତ। ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆହ୍ୱାନ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ। ଭାରତ ମହାସାଗର କ୍ଷେତ୍ରରେ ବିଶ୍ୱାସ ଓ ନିର୍ଭରଯୋଗ୍ୟତାର ଏକ

0: ଆନ୍ତର୍ଜାତିକ ଭାବେ ପରିଗଣିତ ହେଉଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 4x400 ମିଟର ରିଲେରେ ଭାରତୀୟ ମହିଳା ଦଳର ସ୍ୱର୍ଣ୍ଣ ପଦକ ହାସଲ। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ଦେବା ପାଇଁ କେନ୍ଦ୍ର ସରକାର ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରୁଥିବା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଜାତୀୟ କୃଷି ସମ୍ମିଳନୀ ରବି ଅଭିଯାନ 2026ର ଦ୍ୱିତୀୟ ଦିବସରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଅମଳ ପରବର୍ତ୍ତୀ ପରିଚାଳନାକୁ ସୁଦୃଢ଼ କରିବା, ଅତ୍ୟାଧୁନିକ ଗୋଦାମ ଘର ନିର୍ମାଣ ଏବଂ ବିପଣନକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ବିରି, ହରଡ଼ ଓ ମସୁର ଡାଲିକୁ ସରକାରୀ ମଣ୍ଡିରେ 100% କିଣିବା ସହ 48 ଘଣ୍ଟା ମଧ୍ୟରେ କୃଷକମାନଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
1: एफटीए का जो हमारे कृषि समझौते हुए दुनिया के देश, वो भारत के किसानों के लिए बहुत उपयोगी है। कई कृषि उत्पाद ऐसे हैं जो 0% इम्पोर्ट ड्यूटी पर दुनिया के बाजारों में जा सकते हैं। हमारे फल, हमारी सब्जी, हमारे अनाज, अगर बाजार से किसान को ठीक कनेक्ट कर दिया तो उसको दाम ठीक मिलने की गारंटी है।
0: ଏଥିସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଆମ ଦେଶର ଉତ୍ପାଦିତ ଶସ୍ୟ ବିଶ୍ୱ ବଜାରରେ ବିକ୍ରିବଟା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଭାରତୀୟ କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବା ସହ ବିଶ୍ୱ ବଜାରରେ ଭାରତୀୟ ଖାଦ୍ୟଶସ୍ୟର ଭଣ୍ଡାର ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ବାଚନ କମିଶନ 11 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଉତ୍ତରପ୍ରଦେଶର 10 ଆସନ ରହିଥିବା ବେଳେ ଉତ୍ତରାଖଣ୍ଡର 1 ଆସନ ରହିଛି। ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ବିଏଲ୍ ବର୍ମା, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ବହୁଜନ ସମାଜ ପାର୍ଟିର ରାମଜୀ ଏବଂ ଅନ୍ୟ 6 ଜଣଙ୍କର ଆସନ୍ତା ନଭେମ୍ବର 25 କାର୍ଯ୍ୟକାଳ ଶେଷ ହେଉଛି। ନିର୍ବାଚନ ଆୟୋଗ ମଧ୍ୟ ପଶ୍ଚିମବଙ୍ଗର 1 ରାଜ୍ୟସଭା ଆସନ ନିମନ୍ତେ ଉପନିର୍ବାଚନ ଘୋଷଣା କରିଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ରୁକ୍ମିଣୀ ମଲ୍ଲିକ ଇସ୍ତଫା ଦେବା ପରେ ସେହି ଆସନଟି ଖାଲି ପଡ଼ିଛି। ଆଜିଠାରୁ ଏହିସବୁ ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ 16 ନିର୍ବାଚନ ଅନୁଷ୍ଠିତ ହେବ। ଜନଭାଗିଦାରୀ ଏବଂ ସେବା ସଂକଳ୍ପ ଲକ୍ଷ୍ୟ ନେଇ ସ୍ୱଚ୍ଛତା ହିଁ ସେବା 2026 ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଚଳିତ ମାସ 17 ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ଆସନ୍ତା 17 ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ମାସବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନର ପ୍ରସ୍ତୁତିକୁ ସମୀକ୍ଷା କରିଥିଲେ। ବୈଠକରେ ମନ୍ତ୍ରୀ ଏହି ଅଭିଯାନରେ ଅଧିକରୁ ଅଧିକ ଜନସାଧାରଣଙ୍କ ଯୋଗଦାନ ଉପରେ ଗୁରୁତ୍ୱ ଦେଇଥିଲେ। ଲୋକଙ୍କ ବ୍ୟବହାର, ସଂସ୍କାର ଏବଂ ସ୍ୱଭାବରେ ଯେପରି ସ୍ୱଚ୍ଛତା ଭାବ ପ୍ରତିଫଳିତ ହୁଏ ସେ ଦିଗରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଅଭିଯାନର ପ୍ରଥମ ଦିନରେ 1 ଏକ ଦିନ ଏକ ଘଣ୍ଟା ଏକ ସାଥ କାର୍ଯ୍ୟକ୍ରମର ପ୍ରସ୍ତୁତି ଉପରେ ଆଲୋଚନା କରି ମନ୍ତ୍ରୀ ଏହି ଦିନରେ ବ୍ୟାପକ ଶ୍ରମଦାନ ଭିତ୍ତିକ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରସ୍ତୁତି ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ, ନଗର ଉନ୍ନୟନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ୱଚ୍ଛତା ଅଭିଯାନରେ ଅଧିକରୁ ଅଧିକ ସ୍ୱାୟତ୍ତ ଶାସନ ଅନୁଷ୍ଠାନ, ସରକାରୀ ପ୍ରତିନିଧି, ଆବାସିକ ଜନମଙ୍ଗଳ ଅନୁଷ୍ଠାନ, ଯୁବବର୍ଗ ଏବଂ ସାମାଜିକ ଅନୁଷ୍ଠାନଗୁଡ଼ିକୁ ସାମିଲ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହି ଅଭିଯାନରେ ସର୍ବନିମ୍ନ 50 ସହରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବା ସହ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟ ପରିଚାଳନା, ଜନଭାଗିଦାରୀ, ନିରାପଦ ପରିମଳ ଏବଂ ବୈଷୟିକ ଜ୍ଞାନକୌଶଳର କାର୍ଯ୍ୟକ୍ରମର ନିରୀକ୍ଷଣ କରାଯିବାକୁ ପରାମର୍ଶ ଦିଆଯାଇଛି। ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଉପରେ ବିଚାର ବିମର୍ଶ କରୁଥିବା ଯୁଗ୍ମ ସଂସଦୀୟ କମିଟିର ଦ୍ୱିତୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ବିଲ୍ରେ ରହିଥିବା ବିଭିନ୍ନ ପ୍ରସ୍ତାବ ନେଇ ସମୀକ୍ଷା ସହ ମତ ବିନିମୟ ହୋଇଛି। ଶୀତକାଳୀନ ଅଧିବେଶନ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ସଂସଦରେ ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟ ଉପସ୍ଥାପନ ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। କମିଟିରେ ବାଚସ୍ପତିଙ୍କ ଦ୍ୱାରା ମନୋନୀତ ଲୋକସଭାର 21 ଏବଂ ରାଜ୍ୟସଭାର 10 ସଦସ୍ୟ ଅଛନ୍ତି। ଲୋକସଭା ସଦସ୍ୟ ସଞ୍ଜୟ ଜୟସ୍ୱାଲଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଆଧୁନିକ ପ୍ରଯୁକ୍ତି ବିଦ୍ୟା, ବିଭିନ୍ନ କ୍ଷେତ୍ରରେ ଅନିଶ୍ଚିତତା ଏବଂ ଭୌଗୋଳିକ ଦୃଷ୍ଟିକୋଣରୁ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଭାରତକୁ ପ୍ରସ୍ତୁତ ରହିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୂ ରଣନୈତିକ ଚିନ୍ତାଧାରା ଏବଂ ସୁବ୍ୟବସ୍ଥିତ ଯୋଜନା ଆଧାରରେ ପ୍ରସ୍ତୁତିଜନିତ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତୀୟ ନୌସେନା କମାଣ୍ଡର ସମ୍ମିଳନୀକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏ କ୍ଷେତ୍ରରେ ଭାରତର ଲକ୍ଷ୍ୟ ଅତ୍ୟନ୍ତ ସ୍ୱଷ୍ଟ। ନୌସେନା ପକ୍ଷରୁ ଚାଲିଥିବା ଅପରେସନ ଉର୍ଜା ସୁରକ୍ଷା, ଦେଶର ଶକ୍ତି ଯୋଗାଣ ଶୃଙ୍ଖଳ ଏବଂ ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ଲକ୍ଷ୍ୟ ନେଇ ନୌସେନାର ବୃତ୍ତିଗତ ତଥା କାର୍ଯ୍ୟକ୍ଷମ ଦକ୍ଷତାକୁ ପ୍ରଦର୍ଶନ କରୁଛି। ଭାରତ ମହାସାଗର କ୍ଷେତ୍ରରେ ବିଶ୍ୱାସ ଏବଂ ନିର୍ଭରଯୋଗ୍ୟତାର ଏକ ପ୍ରତୀକ ଭାବେ

0: ଭାରତ ଆନ୍ତର୍ଜାତିକ ସ୍ତରରେ ପରିଗଣିତ ହେଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ନୌସେନାର ଯୁଦ୍ଧ ପ୍ରସ୍ତୁତି ତଥା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକୁ ପ୍ରତିରକ୍ଷା ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଭାରତୀୟ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ସିଂ ଆଶାବ୍ୟକ୍ତ କରିଛନ୍ତି। ରୁଷିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଆଜି ମସ୍କୋଠାରେ ସେଠାକାର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ମିଖାଏଲ୍ ଗାଜୋଲିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ୟୁକ୍ରେନ୍ ପରିସ୍ଥିତି ଏବଂ ବିଭିନ୍ନ ଦ୍ୱିପାକ୍ଷିକ ତଥା ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ରୁଷ୍ର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ୟୁକ୍ରେନ୍ ସହ ସଂଘର୍ଷ ପରିସ୍ଥିତି ତଥା ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଶ୍ରୀ କୁମାରଙ୍କୁ ରୁଷ୍ ପକ୍ଷରୁ ଅବଗତ କରାଯାଇଛି। ଗତ ସପ୍ତାହରେ ନ୍ୟୁୟର୍କଠାରେ ଅନୁଷ୍ଠିତ ମିଳିତ ଜାତିସଂଘ ସାଧାରଣ ପରିଷଦରେ 81ତମ ଅଧିବେଶନ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ରୁଷ ପ୍ରତିପକ୍ଷ ସର୍ଗେଇ ଲାଭାରୋଭଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତର ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ ଆଜି ଢାକାଠାରେ ବାଂଲାଦେଶର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ୍ କବୀରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବାରୁ ଶ୍ରୀ କବୀରଙ୍କୁ ଉଚ୍ଚାୟୁକ୍ତ ଶ୍ରୀ ତ୍ରିବେଦୀ ଅଭିନନ୍ଦନ ଜଣାଇଥିଲେ। ସାକ୍ଷାତ ସମୟରେ ଉଭୟ ପକ୍ଷ ନିଜ ନିଜ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ପାରସ୍କରିକ ସହଯୋଗ ବଜାୟ ରଖିବା ଉପରେ ଆଲୋଚନା କରିଥିଲେ। ଦେଶର ସ୍ୱାର୍ଥଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଭାରତ ସହିତ ଉତ୍ତମ ସମ୍ପର୍କ ରଖି କାର୍ଯ୍ୟ କରିବାକୁ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ୍ କବୀର ବାଂଲାଦେଶର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ମତ ବିନିମୟ ହୋଇଥିଲା। ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ନୂଆଦିଲ୍ଲୀରେ ଆସନ୍ତାକାଲି ସଫେଇ ମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର ଆୟୋଜନ ହେବ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ସଫେଇ ମିତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ତଥା ସମ୍ମାନ ପ୍ରଦର୍ଶନ କରିବା ମୁଖ୍ୟ ଉଦ୍ଦେଶ୍ୟ। ସଫେଇ ମିତ୍ରଙ୍କ ସମ୍ମାନ ସ୍ୱଚ୍ଛ ଭାରତ ସଂକଳ୍ପ ପ୍ରସଙ୍ଗ ଆଧାରରେ ଏହି ଶିବିର ଅନୁଷ୍ଠିତ ହେବ। ଉଭୟ ବ୍ୟକ୍ତିଗତ ଉପସ୍ଥିତି ଏବଂ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗ୍ରାମାଞ୍ଚଳ ସ୍ଥାନୀୟ ସଂସ୍ଥାର ପ୍ରତିନିଧି ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଏବଂ ଆଗାମୀ ଦିନରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହେବାକୁ ଯାଉଛି। ଆଜି ନୂଆଦିଲ୍ଲୀରେ ରୁଟ୍ସ ଏସିଆ 2027 ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି, 2047 ସୁଦ୍ଧା ଯାତ୍ରୀ ସଂଖ୍ୟା 24 କୋଟିରୁ ବାର୍ଷିକ 130 କୋଟିକୁ ବୃଦ୍ଧି କରିବାକୁ ଭାରତ ଲକ୍ଷ୍ୟ ରଖିଛି। ମନ୍ତ୍ରୀ କହିଛନ୍ତି 2014 ଦେଶର 74 ବିମାନ ବନ୍ଦର ଥିବାବେଳେ ଏବେ ତାହା 166କୁ ବୃଦ୍ଧି ପାଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତ ମହିଳା 4x400 ମିଟର ରିଲେରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଜାପାନର ନାଗୁଆଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ମହିଳା ଭାରତୀୟ ଦଳ 3:38.69 ଏହି ଦୌଡ଼ ଶେଷ କରିଛନ୍ତି। ଏହି ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତ ବ୍ରୋଞ୍ଜ ପଦକ ପାଇଛି। ବନ୍ଧୁକ ଚାଳନା ପ୍ରତିଯୋଗିତାର ମହିଳା ଏକକ ଟ୍ରାପ୍ ବର୍ଗରେ ଭାରତର ନିରୁ ଢାଣ୍ଡା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାର ମିଳିତ ମହିଳା ବର୍ଗରେ ଭାରତ ରୌପ୍ୟ ପଦକ ହାସଲ କରିଛି। 5000 ମିଟର ପୁରୁଷ ଦୌଡ଼ ପ୍ରତିଯୋଗିତାରେ ଗୋଲବୀର ସିଂ ବ୍ରୋଞ୍ଜ ପଦକ ପାଇଛନ୍ତି। ଚଳିତ ଏସିଆ କ୍ରୀଡ଼ା ସଂସ୍କରଣରେ ଗୋଲବୀରଙ୍କର ଏହା ତୃତୀୟ ପଦକ। ମହିଳା ଉଚ୍ଚ ଡିଆଁ ବର୍ଗରେ ପୂଜା ସିଂ ବ୍ରୋଞ୍ଜ ପଦକ ପାଇଛନ୍ତି। ପୁରୁଷ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାର 90 କିଲୋଗ୍ରାମ ବର୍ଗରେ ନରେନ୍ଦର ବେରୱାଲ ବ୍ରୋଞ୍ଜ ପଦକ ପାଇଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା 52କୁ ବୃଦ୍ଧି ପାଇଛି। ସେଥିରେ 6 ସ୍ୱର୍ଣ୍ଣ 21 ରୌପ୍ୟ ଏବଂ 25 ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। ଏଥିସହ ଭାରତ ତାଲିକାର 10ମ ସ୍ଥାନକୁ ଉନ୍ନୀତ ହୋଇଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷକଙ୍କୁ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ପ୍ରଦାନ ପାଇଁ ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର। ଉତ୍ତରପ୍ରଦେଶର 10 ଏବଂ ଉତ୍ତରାଖଣ୍ଡର 1 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷିତ। ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆହ୍ୱାନ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 4x400 ମିଟର ରିଲେରେ ଭାରତୀୟ ମହିଳା ଦଳର ସ୍ୱର୍ଣ୍ଣ ପଦକ ହାସଲ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟ ରଞ୍ଜନଙ୍କର ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ

0: ପୁଣି ବନ୍ୟା ପରିସ୍ଥିତି ଦେଖାଦେଇଛି। ଦଶରଥପୁର ଓ ବିଞ୍ଝାରପୁର ବ୍ଲକର କେତେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ଦୁଇଟି ବ୍ଲକର ବାରଟି ଗ୍ରାମ ପଞ୍ଚାୟତ ବା ସହରାଞ୍ଚଳ ସଂସ୍ଥା ଏବଂ 36ଟି ଗ୍ରାମ ଓ ୱାର୍ଡର ପ୍ରାୟ 67,144 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ପ୍ରାୟ 12,754 ପଶୁ ପ୍ରଭାବିତ ହୋଇଥିବା ବେଳେ ପଶୁ ଚିକିତ୍ସା ଟିମ୍ ଓ ଶିବିର ମଧ୍ୟ ମୁତୟନ କରାଯାଇଛି। କାଳୀ ନଦୀର ଡାହାଣ ପାର୍ଶ୍ୱ ବନ୍ଧର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବାରୁ ସେଠାରେ ନଜରଦାରୀ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ର ଗୋଟିଏ ଟିମ୍ ମୁତୟନ ହୋଇଛି। ଆବଶ୍ୟକ ହେଲେ ଅତିରିକ୍ତ ସମ୍ବଳ ମୁତୟନ କରାଯିବ ବୋଲି ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି।
1: ବନ୍ୟା ଆମର ଆକ୍ଚୁଆଲି ଟିକେ ଆଜିକା ଦିନରେ ଟିକେ ନାକୁ ପରିସ୍ଥିତିରେ ଟିକେ ସୁଧାର ଆସିଛି, ବଟ୍ ଦୁଇ ଦିନ ତଳେ ଯୋଉ ବର୍ଷା ଲଗାଣ ବର୍ଷା ଯୋଉ ଲାଗି ରହିଲା ସେଥିରେ ଆମର ବୈତରଣୀରେ ମେନଲି ଆଖୁଆପଦର ଡେଞ୍ଜର ଲେବୁଲ ଟୁ ଆହୁରି ଗୋଟେ ମିଟର ଉପରେ ପ୍ରାୟ 18.33 ଥିଲା ବେଳେ ଡେଞ୍ଜର ଲେବୁଲ ପ୍ରାୟ 19.40 ଭଲ ପାଣି ଆସିଥିଲା, ଯଦ୍ୱାରା କି ଯୋଉ ଗୁଡାକ ଟେମ୍ପରାରୀ ଘାଇ ଗୁଡାକ ଯୋଉଟା ଦିଟା ଯାକ ଦୋବାବିଲ ପାଟନା ପାଖରେ ଆଉ ଖରସ୍ରୋତାରେ ଆମର ହଳଦୀଡିଅ ପାଖରେ ଯୋଉଟା ଘାଇ ହେଇଥିଲା ସେ ପାଣିର ସ୍ରୋତକୁ ପୁଣି ସମ୍ଭାଳି ନପାରି ପୁଣି ସେଠି ଘାଇ ସୃଷ୍ଟି ହେଇଥିଲା, ଯଦ୍ୱାରା କି ଯୋଉ ପଞ୍ଚାୟତର ଗଲା ଦିନରେ ଗୁଡାକ ଇଫେକ୍ଟ ହେଇଥିଲେ ପ୍ରାୟ ସେଇ ପଞ୍ଚାୟତ ଗୁଡାକ ଆଉ ଥରେ ଆଫେକ୍ଟେଡ୍ ହେଇଛନ୍ତି। ଆମେ ପାଣିର ସ୍ତର ଯଦି ବା ଆଜି ଟିକେ ବେସୁଧାର ଆସିଛି ବୈତରଣୀରେ, ଖରସ୍ରୋତରେ ଜଳର ସ୍ତର ତଥାପି ଚିନ୍ତାଜନକ ଅଛି, ଯଦ୍ୱାରା କି ପ୍ରାୟ ସେଇ ପଞ୍ଚାୟତ ଗୁଡାକ ଆଉ ଥରେ ଆଫେକ୍ଟେଡ୍, ବିଞ୍ଝାରପୁର ଓ ଦଶରଥପୁର ଗୁଡା ବେଶୀ ଆଫେକ୍ଟେଡ୍ ହେଇଥିବାରୁ ଆମେ ତାକୁ ଯେମିତି ରିଲିଫ୍ କୋର୍ଟ ପ୍ରକାର ଅପରେସନ୍ ଜାରି ରଖିଛୁ। ଆଶା କରୁଛି 2-3 ଦିନ ଭିତରେ ଆହୁରି ପୁଣି ପରିସ୍ଥିତିରେ ସୁଧାର ଆସିବ, ବଟ୍ ଯେପର୍ଯ୍ୟନ୍ତ ଘାଇ ମରାମତି ନ ହୋଇଛି ନଦୀର ସାମାନ୍ୟ ଜଳସ୍ତର ବି ଗାଁ ଭିତରକୁ ଯାଇପାରୁଛି, ତାର ଆମେ ଚେଷ୍ଟା ରହୁଛି ତାକୁ କେମିତି ମରାମତି କରି ପୁଣି ତାକୁ ଘାଇ ଗୁଡାକ ମରାମତି କରି ପରିସ୍ଥିତି ସୁଧାର ଆଣିବୁ। ଆମେ ତାକୁ ଚେଷ୍ଟା କରୁଛୁ ଯାହା ଯେମିତି ରିଲିଫ୍ କୋର୍ଟ ପକାଇ ଆମେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛୁ। ଇଭାକୁଏସନ୍ ସେଣ୍ଟର ଲୋକ ଅଛନ୍ତି, ପାଣିର ଜଳସ୍ତର ଖସିଲେ ପୁଣି ତାକୁ ଆମେ ଯେମିତି ଯାହା ଯାହା ଘର ଭଙ୍ଗା ଯେଉଁଗୁଡାକ ଆଡିସନାଲ ହେଇଥିବ ତାକୁ ଦେଖିକିରି ଆଉ ଏଗ୍ରିକଲଚର ଇନପୁଟ ସବସିଡିର ପ୍ରଥମ ପେଜ୍ ଆମେ ପ୍ରାୟ କମ୍ପ୍ଲିଟ୍ କରିସାରିଲେ ତାର ଲୋକମାନଙ୍କୁ ସାହାଯ୍ୟର ବ୍ୟବସ୍ଥା କରିବୁ।
0: ଯାଜପୁରର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିତ୍ତିଭୂମି ଓ ମୌଳିକ ସୁବିଧାର ବିକାଶ ଉପରେ ଆଲୋଚନା ହୋଇଛି। ଏଥିସହ ଆଦିବାସୀ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏବଂ ଆଶ୍ରମ, ବିଦ୍ୟାଳୟ, ହଷ୍ଟେଲ ଓ ଅଙ୍ଗନୱାଡ଼ି କେନ୍ଦ୍ରର ମାନ ଉନ୍ନତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରମୋ ଦୌଡ଼ ଆୟୋଜିତ ହୋଇଛି। ଯାଜପୁର ଟାଉନ୍ ଇଣ୍ଡୋର ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ଦୌଡ଼ରେ କ୍ରୀଡ଼ା, ସୁସ୍ଥ ଜୀବନଶୈଳୀ ଓ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ପ୍ରୋତ୍ସାହନ ଦିଆଯାଇଥିଲା। ରତ୍ନଗିରି, ଉଦୟଗିରି, ଲାଙ୍ଗୁଡ଼ି, ରାଧାନଗର, ମା' ବିରଜାକ୍ଷେତ୍ର ଓ ନାଭି ଗୟା ଭଳି ଐତିହାସିକ ଓ ଧାର୍ମିକ ସ୍ଥଳୀ ସମେତ ଯାଜପୁରର ବୌଦ୍ଧ ଓ ପ୍ରାକୃତିକ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାର 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପରେ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ସଂଖ୍ୟା 14,43,645 ହୋଇଛି। ଏଥିରେ 7,51,393 ଜଣ ପୁରୁଷ, 6,92,194 ଜଣ ମହିଳା ଏବଂ 58 ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି। ଯୋଗ୍ୟ ଭୋଟରମାନେ ତାଲିକାରେ ନିଜର ନାମ ଓ ବିବରଣୀ ଯାଞ୍ଚ କରିନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣୁଥିଲେ ଯାଜପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ପ୍ରିୟରଞ୍ଜନ କର, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: The occasion of World Heart Day, we have Dr. Prafulla Kumar Sahu from Angul with us. Welcome, Doctor. Doctor, what is the first step if person sends heart trouble?
4: If a patient feels that he is having a heart attack, the best thing is to call for help. You don't panic. First thing, you don't panic. If you panic, the heart rate will go up and it will cause more heart. Then you should seek help of others. You call the ambulance. Or try to get medical help as soon as possible. I will not advise anybody to take any medication in the house, especially when you do not know that it may not be heart attack also.

0: ତାହେଲେ ଆମର ଯଦି ଗୋଟେ ପଟେ କ୍ଷତି ହେଲା ଆଉ ଗୋଟେ ଚାଷ ଦ୍ଵାରା ଆମର ଭରଣା ହେଇଯିବ। ମହୁ ଚାଷ ମୁଁ ଦିଟା କରିଥିଲି ବୋଲି ଠାକୁର ବଞ୍ଚେଇ ଦେଲେ ନା, ଆଉ ଦି ପଇସା ଆସିଲା ହାତକୁ।
1: ସବୁବେଳେ ବିକଳ୍ପ କଥା ଭାବିକି ରଖିଥିବା, କାହିଁକି ନା ଦୈବିଦ ରୂପ କେତେବେଳେ ଆସିବ ଆମେ ଜାଣିନେ,
0: ସେଥିରେ ତ କାହାର ହାତ ନାହିଁ।
1: ହଁ, ଆଉ ସେଇଥିପାଇଁ ସବୁବେଳେ ପ୍ରସ୍ତୁତ ରହିବା, ସବୁବେଳେ ଆମର ଚାରି ପାଞ୍ଚଟି ଚାଷ ଅଧିକରୁ ଅଧିକ କରିଥିବା। ଆଉ ତମେ ଯେମିତି କହିଲ ଚାଷ ସହିତ ଆନୁଷଙ୍ଗିକ ଚାଷ ମଧ୍ୟ କରୁଥିବା, ଗୋପାଳନ ହଉ, ମହୁ ପାଳନ ହଉ, କୁକୁଡ଼ା ପାଳନ ହଉ, ଛେଳି ମେଣ୍ଢା ପାଳନ ହଉ, ତାକୁ ଯଦି ଆମେ କରୁଥିବା ତା ଦୂରୁ ମଧ୍ୟ ଆମେ ଅଧିକ ଲାଭ ପାଇପାରିବା।
0: ହଉ, ଯୋଉ ଦୁଃଖରେ ମୁଁ ଆସିଥିଲି ତୋ ସାଙ୍ଗରେ ଦୀପଦ କଥା ହେଇକି ମନଟା ମୋର ଖୁସି ହେଇଗଲା।
1: ଇଏ ସେଇଥିପାଇଁ ପରା ଆମେ ବୈଠକ ଘର ଆସୁଛେ, ଏଇଠି ଟିକେ ଭଲ ମନ୍ଦ କଥା ହେଲେ ଆଉ ତାପରେ ଯାଇକି ଆମେ ଆଗକୁ ଯାଇକି ଭଲ କାମ କରିପାରିବା ନା। ଆଉ
0: ହଉ ହେଲା, ଏବେ ଗୋଟେ ପଲ୍ଲୀ ଗୀତ ଶୁଣିବା, ତାପରେ ଯାଇକି ପୁଣି ଆମର ଯୋଉ ଚାଷବାସକୁ ନେଇ ଯାହା କଥାବାର୍ତ୍ତା ହବା।
1: ହଉ ତାହେଲେ।

0: ଆରେ ନିଦିଆ, ବଢିଆ ପଲ୍ଲୀ ଗୀତଟେ ରଖିଥିଲୁ ବା, ମନକୁ ଭାରି ପାଇଲା।
1: ଆଉ ଇଏ ବୈଠକ ଘର ଆସିଛ ଯେତେବେଳେ, ଆଉ ଗୀତ ବାଦ୍ୟର ବନ୍ଦୋବସ୍ତ ନହେଲେ କେମିତି ହବ?
0: ଜମା ମନଟା ଖଟା ପଡିଯିବ ପରା।
1: ହଁ,
0: ଆଉ ଚାଷବାସ କଥା ହେଲେ ମନଟା କୁଣ୍ଡେ ମଠେଇ ଯାଏ ଖୁସିରେ।
1: ଆରେ ସେଉଠୁ ପରା ସବୁ ଆରମ୍ଭ ହବା।
0: ବହୁତ ଜାଣିବା କଥା, ଆମର ବିଶେଷଜ୍ଞ ଯୋଉ ମହାଶୟ ଆସିଥାନ୍ତି କି ମହାଶୟ ଆସିଥାନ୍ତି, ସିଏ ବି ବଢିଆ ବଢିଆ ଆମକୁ କଥା କୁହନ୍ତି, ପରାମର୍ଶ ଦିଅନ୍ତି।
1: ସବୁବେଳେ ଗୋଟେ ଚାଷୀ ହିସାବରେ ଆମେ ଭାବୁଥିବା, କୋଉଠୁ ଦି ପଇସା ଅଧିକ ଆସିବ, ଆମର ଆୟର ପରିସୀମା ବଢିବ। ହେଲେ ଅପା, ଇଏ ଆମେ ତ ଏମିତି ଗପୁଥିଲେ ଗପୁଥିବା, ରାତି ପାଇଯିବ।
0: ନାଇଁ ରେ ନିଦିଆ।

0: ଅନ୍ନଟା ମୋର ଯେତେବେଳେ ଖୁସି ହେଇଗଲା ଆମ ପେଟ ପାଟଣା ପାଖକୁ ଯିବା ନା ଆଉ
1: ତାହେଲେ କହୁନ ଆଜି ବିଷୟ କଣ ଅଛି ଆଉ ଏ ବିଷୟରେ କିଏ କହୁଛନ୍ତି
0: ଆଜି ଆମର କିଷାନ ବାଣୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଉନ୍ନତ ପ୍ରଣାଳୀରେ ହରଡ଼ ଚାଷ
1: ଆଚ୍ଛା
0: ଏ ସମ୍ପର୍କରେ ଆଲୋଚନା କରିବା ପାଇଁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପିକା ଡକ୍ଟର ଜ୍ୟୋତିରେଖା ପଟ୍ଟନାୟକ
1: ବଢିଆ ହେଲା ତାହେଲେ
0: ତାଙ୍କ ସହିତ ମୁଁ କଥା ହଉଛି ହେଲା ତୁ ନିଧି ଏଇଠି ବସିକିରି ଶୁଣେ ହେଲା
1: ହଉ ହଉ ବାପା ଇଏ ଆଉ ଡେରି କରନି ମହାଶୟଙ୍କୁ ତମେ ପଚାର ଏଇଠି ବସି ମୁଁ ଶୁଣୁଛି
0: ମ୍ୟାଡାମ ନମସ୍କାର ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ
2: ନମସ୍କାର
0: ପ୍ରଥମେ କୁହନ୍ତୁ ହରଡ଼ ଚାଷ ଆମେ କଣ ପାଇଁ କରିବା ବା ଚାଷୀ ଭାଇମାନେ ହରଡ଼ ଚାଷ କରିବା ପାଇଁ କାହିଁକି ଆଗ୍ରହ ପ୍ରକାଶ କରିବେ
2: ହରଡ଼ ଗୋଟିଏ ଡାଲି ଜାତୀୟ ଫସଲ
0: ଆଜ୍ଞା
2: ଆମେ ଜାଣିଛେ ଆମର ଖାଦ୍ୟରେ ଯୋଉ ଆମେ ଖାଉ ମୁଖ୍ୟତଃ ଆମର ଭାତ କିମ୍ବା ରୁଟି ଖାଇଥାଉ ସେଟା ଆମର ଶ୍ୱେତସାର ଯୋଗାଇଥାଏ ଆଉ ଡାଲି ଆମମାନଙ୍କୁ ପୁଷ୍ଟିସାର ଯୋଗାଇଥାଏ
0: ଆଜ୍ଞା
2: ସେଥିପାଇଁ ଆମର ପୁଷ୍ଟିସାର ଖାଦ୍ୟ ଶରୀର ପାଇଁ ନିହାତି ଭାବେ ଦରକାର ଅଛି ତା ସହିତ ହରଡ଼ ଚାଷ କରିବା ଦ୍ୱାରା ଆମର ମୃତ୍ତିକାର ଉର୍ବରତା ବି ବଢିଥାଏ
0: ଆଚ୍ଛା ଏଇ ଯୋଉ ହରଡ଼ ଚାଷ କରିବା ପାଇଁ ଜଳବାୟୁ କେମିତି ହବା ଦରକାର ନା ଯେକୌଣସି ଜଳବାୟୁରେ କଣ ଆମେ ହରଡ଼ ଚାଷ କରିପାରିବା
2: ମୁଖ୍ୟତଃ ହରଡ଼ ଚାଷ ଆମେ ବର୍ଷା ଋତୁରେ କରିଥାଉ
0: ଆଜ୍ଞା ଏଇ
2: ହରଡ଼ ଚାଷ ପାଇଁ ଆମକୁ ବୁଣିବା ସମୟରେ ଉଷ୍ମ ଆର୍ଦ୍ର ଜଳବାୟୁ ଦରକାର ହୋଇଥାଏ ଫୁଲ ଆସିବା ଏବଂ ଫଳ ଧରିବା ସମୟରେ ମୁଖ୍ୟତଃ କମ୍ ଉତ୍ତାପ ଏବଂ ଶୁଖିଲା ପାଗ ଆବଶ୍ୟକ ହୋଇଥାଏ
0: ଆମେ କୋଉ ପ୍ରକାରର ମୃତ୍ତିକାରେ ହରଡ଼ ଚାଷ କରିପାରିବା
2: ହରଡ଼ ଫସଲ ପାଇଁ ମୁଖ୍ୟତଃ ଆମେ ଉଚ୍ଚା ଜମି ବା ଢିପ ଜମିରେ ହରଡ଼ ଚାଷ କରିବା ଦରକାର ସେଇ ମାଟିଟା ଆମର ନିଗିଡ଼ା ଦୋରସା ମାଟି ହେଇଥିବା ଦରକାର କିମ୍ବା ନିଗିଡ଼ା ବାଲିଆ ଦୋରସା ମାଟି ହୋଇଥିବା ଦରକାର ସଂସନ୍ତିଆ ଜମି ହରଡ଼ ଚାଷ ପାଇଁ ଅନୁପଯୁକ୍ତ ହେଇଥାଏ
0: ଆଚ୍ଛା ଯୋଉ ହରଡ଼ ଚାଷ ଯେତେବେଳେ ଆମେ କରିବା ପାଇଁ ଚାଷୀ ଭାଇମାନେ କରିବେ ସେମାନଙ୍କର ତ ବିହନ ନିହାତି ଦରକାର ଏଇ ଯୋଉ ବିହନ ସେମାନେ କୋଉଠୁ ଆଣିବେ ଆଉ ହରଡ଼ ଚାଷ ପାଇଁ ମୁଖ୍ୟତଃ କୋଉ ପ୍ରକାର ବିହନ ହବା ଦରକାର
2: ଆଗରୁ ଚାଷୀ ଭାଇମାନେ ତାଙ୍କର ଚିରାଚରିତ ଭାବେ ବିହନ ରଖିକି ବି ସେ ବିହନକୁ ବ୍ୟବହାର କରିକି ହରଡ଼ ଚାଷ କରୁଥିଲେ କିନ୍ତୁ ସେଗୁଡିକ ଆମର କଣ ହଉଥିଲା ଅବଧିଟା ଅଧିକା ରହୁଥିଲା କିନ୍ତୁ ଆଜିକାଲି ଆମର ବହୁତ ଗୁଡ଼ାଏ ଉନ୍ନତ ମାନର ହରଡ଼ କିସମ ବାହାର କରାଯାଇଛି ତିନି ରକମର ଆମର ହରଡ଼ କିସମ ରହିଛି ଅତି ସହଳ କିସମ ଯୋଉଟାକି ଆମର 120ରୁ କମ ଦିନ ଭିତରେ ତାର ଅବଧି ରହୁଛି ସେଇଟା ଆମେ ଅମଳ କରିପାରିବା ସେଇ କିସମ ଗୁଡିକର ନାଁ ହେଲା ଆମର ପୁଷା ଅରହର 16 ପୁଷା 991 ପୁଷା 992 ଏଇ କିସମ ଗୁଡିକ ଆମର ଯୋଉ ଦିଲ୍ଲୀରେ ସ୍ଥିତ ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରୁ ଏଗୁଡ଼ାକ ବାହାର କରାଯାଇଛି ଏଗୁଡ଼ାକ ଆମର ଲଗେଇବା ଠୁ 110ରୁ 115 ଦିନ ଭିତରେ ଆମେ ଅମଳ କରିପାରିବା ତା ଛଡ଼ା ଆମର 16 କିସମ ରହିଛି ଲଗେଇବା ଠୁ 120ରୁ 150 ଦିନ ଭିତରେ ଅମଳ କରିପାରିବା ସେଗୁଡ଼ିକର ନାମ ହେଲା ଆମର ପୁଷା 120 ମାନକ TRG 152 ଏମିତି ବହୁତ ରକମର ଆମର 16 କିସମ ବିହନ ରହିଛି ଏଇ ବିହନ ଗୁଡିକର ଅଧିକ ଅମଳ କ୍ଷମତା ଥିବା ସହିତ ରୋଗ ପୋକ ସହଣୀ ଶକ୍ତି ବି ରହିଛି ତେଣୁ ଏଇ ବିହନ ଗୁଡିକ ବ୍ୟବହାର କରିବା ଦ୍ୱାରା ଚାଷୀ ଭାଇମାନେ ଅଧିକ ଅମଳ ପାଇକି ଲାଭବାନ ହେଇପାରିବେ
0: ଆଉ ଗୋଟିଏ କିସମ
2: ହେଲା ଆମର ମଧ୍ୟମ ଜାତୀୟ କିସମ ଯୋଉଟାକି ଆମେ 150ରୁ 180 ଦିନ ଭିତରେ ଅମଳ କରିପାରିବା ଲଗେଇବା ଠୁ 150ରୁ 180 ଦିନ ହଉଛି ତାର ଅବଧି ସେଇଟା ହଉଛି LRG 52 ଆଉ ଗୋଟେ ଅଛି ରାଜୀବ ଲୋଚନ ଯୋଉଟାକି ଇକ୍ରିସାଟ୍ରୁ ବାହାର କରିଛନ୍ତି ସେମାନେ ଆଉ ଗୋଟେ ଭୀମା ହରଡ଼ କିସମ ଅଛି ଏଗୁଡ଼ିକ ଆକ୍ଚୁଆଲି ତାର ଅବଧିଟା ଅଧିକା ଅମଳ ମଧ୍ୟ ଅଧିକା ମିଳିଥାଏ ଏ କିସମ ଗୁଡିକର
0: ଆମେ ତ ଯେତେବେଳେ ବିହନକୁ ବ୍ୟବହାର କରିବା ତାର ତ ବିଶୋଧନ ନିହାତି ଜରୁରୀ ସେ ବିହନକୁ ଆମେ ବିଶୋଧନ କେମିତି କରିବା
2: ବିଶୋଧନ କରିବା ପାଇଁ ହେଲେ ଆମର ପ୍ରଥମେ କବକ ଜନିତ ଜୀବାଣୁ ରକ୍ଷା ପାଇବା ପାଇଁ ତାର ଉପଚାର କରିବା ତାପରେ ରକ୍ଷା ପାଇବା ପାଇଁ କୀଟପତଙ୍ଗ ତାର ଉପଚାର କରିବା ତା ଛଡା ଏଇଟା ଯେହେତୁ ଗୋଟେ ଡାଲି ଜାତୀୟ ଫସଲ ଆମେ ଗୋଟେ ବୀଜାଣୁ ସାରରେ ମଧ୍ୟ ଉପଚାର କରିବା ଉଚିତ ପ୍ରଥମେ ତ ଆଲୋଚନା କରିବା
0: କବକରୁ କିପରି ରକ୍ଷା ପାଇବା
2: ତ ଏଥିପାଇଁ ବିହନ ଗୁଡିକୁ ପ୍ରଥମେ କିଲୋଗ୍ରାମ ପ୍ରତି ମେଟାଲାକ୍ସିଲ ଏବଂ ମାଙ୍କୋଜେବ୍ର ଗୋଟେ ମିଶ୍ରିତ ଔଷଧ ଆସୁଛି କବକ ମାନଙ୍କ ରକ୍ଷା ପାଇବା ପାଇଁ ସେଟା ଗୋଟେ କେଜି ବିହନରେ 2 ଗ୍ରାମ ହିସାବରେ ମିଶ୍ରିତ କରିକି ପ୍ରଥମେ ତାକୁ ରଖିବା
0: ଆଜ୍ଞା
2: ଏହାଛଡ଼ା ଆମେ ଯୋଉ କୀଟପତଙ୍ଗ ଦାଉରୁ ରକ୍ଷା କରିବା ପାଇଁ କୀଟନାଶକ କ୍ଲୋରୋପାଇରିଫସ୍ରେ ବି ଆମେ ଉପଚାର କରିପାରିବା କିମ୍ବା ଗୋଟେ ଆମର ଅଛି ଟ୍ରାଇକୋଡର୍ମା ଭିରିଡି
0: ଆଜ୍ଞା
2: ସେଇଟା ଆମର କେଜି ପ୍ରତି 5 ଗ୍ରାମ ହିସାବରେ ଗୋଟେ ମଣ୍ଡ ତିଆରି କରିକି ବିହନ ଗୁଡିକୁ ଗୋଳେଇକି ତାର ଗୋଟେ ମଣ୍ଡଟାକୁ ରଖିକି ଛାଇରେ ଶୁଖେଇକି ରଖିପାରିବା କବକ ଜନିତ ଯୋଉ କୀଟନାଶକ ବୁଣିବାର ଗୋଟେ ସପ୍ତାହ ପୂର୍ବରୁ ବିହନ ଗୁଡିକୁ ବିଶୋଧନ କରିବା ଉଚିତ ତାପରେ ଲଗେଇବାର ପୂର୍ବ ଦିନ

0: ଗୋଟେ ଦୁଇ ଦିନ ପୂର୍ବରୁ ବୀଜାଣୁ ସାରରେ ବିହନ ଗୁଡିକୁ ଉପଚାର କରିବା ଉଚିତ। ଯେହେତୁ ଏଇଟା ଗୋଟେ ଡାଲି ଜାତୀୟ ଫସଲ, ବୀଜାଣୁ ଗୁଡିକ ଅଛି ରାଇଜୋବିୟମ, ଫସ୍ଫୋବ୍ୟାକ୍ଟେରିଆ, ଏସବୁ ବୀଜାଣୁ ଗୁଡିକ ସହିତ ଉପଚାର କରିବା ଦ୍ୱାରା ଏଇ ରାଇଜୋବିୟମ ବ୍ୟାକ୍ଟେରିଆ କଣ କରିଥାଏ, ହରଡ଼ ଫସଲ ସହିତ ବାୟୁମଣ୍ଡଳର ଯବକ୍ଷାରଜାନକୁ ଆଣିକି ବିମଞ୍ଜନ କରିକି ଗଛକୁ ଯୋଗାଇଥାଏ।
1: ଆଜ୍ଞା,
0: ସେଥିପାଇଁ ଆମେ ଏଇ ବୀଜାଣୁ ସାର ସହିତ ଉପଚାର କରିବା ବିହନ ଗୁଡିକୁ ନିହାତି ଜରୁରୀ।
2: ଯୋଉ ବୁଣିବାର ପ୍ରକୃଷ୍ଟ ସମୟ ଆଉ କେତେ କେତେ ଦୂରତାରେ ଆମେ ହରଡ଼ ଗଛ ଲଗେଇ ପାରିବା, ଆଉ ବିହନ ପରିମାଣ ଆମେ ଧର ଗୋଟେ ଏକରକୁ ନେଲେ କେତେ ପରିମାଣର ନେଇପାରିବା ବିହନ, ସେ ସମ୍ପର୍କରେ ଟିକେ ବୁଝେଇକି ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ।
1: ଆଜ୍ଞା,
0: ଏଥିପାଇଁ ଆମକୁ ଏକର ପ୍ରତି 12 କେଜି ବିହନ ଦରକାର ହେଇଥାଏ। ଏବଂ ଏଇ ବିହନ ବୁଣିବା ପାଇଁ ଆମେ ପ୍ରଥମେ ଯୋଉ ଜମିକୁ ତ 2-3 ଓଡ଼ ଚାଷ କରିଦେବା ଦରକାର। ତାପରେ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 2 ଟନ୍ ଶୁଖିଲା ଗୋବର ଖତ ମିଶେଇ ଦେଇକି ସମତଳ କରିଦେବା।
1: ଆଜ୍ଞା,
0: ତାପରେ ଆମେ ଲଙ୍ଗଳ ସାହାଯ୍ୟରେ ସିଆର ପ୍ରସ୍ତୁତ କରି ବିଶୋଧିତ ବିହନ ବୁଣିବା ଉଚିତ।
1: ଆଜ୍ଞା,
0: ଏଇ ଅତି ସରଳ କିସମ ପାଇଁ ଆମର ଧାଡ଼ିକୁ ଧାଡ଼ି ଦୂରତା 45 ସେଣ୍ଟିମିଟର ଏବଂ ଗଛକୁ ଗଛ ଦୂରତା 10 ସେଣ୍ଟିମିଟର ରଖିବା ଉଚିତ। ସରଳ କିସମ ବିହନର ପରିମାଣ ହଉଛି ଆମର ଏକର ପ୍ରତି 8 କେଜି ବିହନ ଦରକାର ହେଇଥାଏ।
1: ଆଚ୍ଛା,
0: ଏବଂ ଜମି ପ୍ରସ୍ତୁତ କରି ୟାର ସିଆର ମଧ୍ୟରେ 2 ସିଆର ମଧ୍ୟରେ ଦୂରତା ଆମେ ରଖିବା 60 ସେଣ୍ଟିମିଟର ଆଉ ଗଛକୁ ଗଛ ଭିତରେ 2ଟା ଗଛ ଭିତରେ ଦୂରତା 20 ସେଣ୍ଟିମିଟର ରଖିବା ଉଚିତ।
1: ଆଜ୍ଞା,
0: ତାପରେ ଆଲୋଚନା କରିବା ମଧ୍ୟମ କିସମ ବିହନ ବିଷୟରେ।
1: ଆଜ୍ଞା,
0: ଏବଂ ୟା ପାଇଁ ଆବଶ୍ୟକ ପରିମାଣର ବିହନ ଏକର ପ୍ରତି 6 କେଜି ବିହନ ଦରକାର ହେଇଥାଏ।
1: ଆଜ୍ଞା,
0: ଏବଂ ଜମି ପ୍ରସ୍ତୁତ କରିବା ପରେ ସମତୁଲ ଜମିରେ ଆମେ ଧାଡ଼ିକୁ ଧାଡ଼ି 90 ସେଣ୍ଟିମିଟର ଦୂରତା ଏବଂ ଗଛକୁ ଗଛ 30 ସେଣ୍ଟିମିଟର ଦୂରତା ରଖିବା ଉଚିତ।
2: ମ୍ୟାଡାମ, କି ଯଦି ଆମେ ହରଡ଼ ଚାଷରେ ଚାହିଁବା କିଛି ଅନ୍ତ ଫସଲ କରିବା ପାଇଁ ଆମେ କରିପାରିବା କି?
0: ଯେହେତୁ ହରଡ଼ ଫସଲ ମୁଖ୍ୟତଃ ସରଳ କିସମ ଏବଂ ମଧ୍ୟମ କିସମ ଗୁଡାକ, ଆମେ ଧାଡ଼ିକୁ ଧାଡ଼ି ବ୍ୟବଧାନ 60-90 ସେଣ୍ଟିମିଟର ଭିତରେ ରଖିବା ପାଇଁ ପରାମର୍ଶ ଦଉଛେ। ତ ସେଇ 2 ଧାଡ଼ି ମଧ୍ୟରେ ଯୋଉ ଦୂରତାଟା ତାକୁ ବ୍ୟବହାର କରିକି ଅନ୍ତ ଫସଲ କରିପାରିବା। ମୁଖ୍ୟତଃ ହରଡ଼ ଫସଲରେ ଆମେ ମୁଗ, ବିରି, ମାଣ୍ଡିଆ, ଚିନାବାଦାମ ଆଦି ଅନ୍ତ ଫସଲ ଚାଷ କରିପାରିବା, ଯୋଉଟା କି ଆମର ହରଡ଼ ଫସଲ ଅମଳ ପୂର୍ବରୁ ଆମେ ଅମଳ କରିଦେଇ ପାରୁଥିବା।
2: ଆଚ୍ଛା ମ୍ୟାଡାମ, ଯୋଉ ଜଳ ପରିଚାଳନା ଆମେ ହରଡ଼ ଚାଷରେ କିପରି କରିବା?
0: ଫୁଲ କଢ଼ ଆସିବା ସମୟରେ ଯଦି ବର୍ଷାର ଅଭାବ ରହିଥାଏ, ପାଣିର ଅଭାବ ରହିଥାଏ, ସେତେବେଳେ ଗୋଟେ ହାଲକା ଜଳସେଚନ କରିବା ଉଚିତ ଆମେ ଫୁଲ କଢ଼ ଆସିବା ସମୟରେ, ଏବଂ ଫଳ ଧରିବା ସମୟରେ ହାଲକା ଜଳସେଚନ କରିବା ଉଚିତ।
2: ଆଚ୍ଛା ମ୍ୟାଡାମ, ହରଡ଼ ଫସଲରେ କି ପ୍ରକାର ରୋଗ ପୋକ ହୁଏ, ତାକୁ ଆମେ ଦମନ କିପରି କରିବା, ସେ ସମ୍ପର୍କରେ ଟିକେ କୁହନ୍ତୁ।
0: ହରଡ଼ ଫସଲରେ ମୁଖ୍ୟତଃ ଆମର ଯଦି ରୋଗ ବିଷୟରେ ଆଲୋଚନା କରିବା, ଝାଉଁଳା ରୋଗ, ଚେର ସଢା ରୋଗ କିମ୍ବା ମୂଳ ସଢା ରୋଗ ଦେଖା ଦେଇଥାଏ। ଏହି ରୋଗକୁ ଦମନ କରିବା ପାଇଁ ଆମେ ମୁଖ୍ୟତଃ ମେଟାଲାକ୍ସିଲ ଆଉ ମାଙ୍କୋଜେବ୍, ଏଇ 2ଟି କବକ ନାଶକ ଔଷଧର ଗୋଟେ ମିଶ୍ରଣ ଆସୁଛି ଯୋଉଟାକି ଆମେ ବ୍ୟବହାର କରିପାରିବା। 1 ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ ଆଉ ମାଙ୍କୋଜେବ୍ର ମିଶ୍ରିତ ଔଷଧଟାକୁ ବ୍ୟବହାର କରିପାରିବା। 1 ଲିଟର ପାଣିରେ 2 ଗ୍ରାମ ହିସାବରେ ବ୍ୟବହାର କରିକି ସ୍ପ୍ରେ କରିବା ଦ୍ୱାରା ଏଇ ରୋଗକୁ ଆମେ ନିୟନ୍ତ୍ରଣ
2: କରିପାରିବା କି ନିୟନ୍ତ୍ରଣ କରିପାରିବା।
0: ତା ଛଡ଼ା ଆଉ ବି ରୋଗ ଆସୁଛି, କଳା ଦାଗ କିମ୍ବା ପତ୍ରପୋଡ଼ା, ଏସବୁ ରୋଗ ଦମନ କରିବା ପାଇଁ ପ୍ରୋପିକୋନାଜଲ କିମ୍ବା ହେକ୍ସିକୋନାଜଲ ଔଷଧ ଆସୁଛି ଆମର। 1 ଲିଟର ପାଣିରେ 1 ଗ୍ରାମ ହିସାବରେ ଆକୁ ବ୍ୟବହାର କରିକି ଏହି ରୋଗକୁ ନିୟନ୍ତ୍ରଣ କରିପାରିବା। ତା ଛଡ଼ା ଯଦି ଆମେ ଆଲୋଚନା କରିବା କୀଟ ନିୟନ୍ତ୍ରଣ ବିଷୟରେ, ବିଶେଷତଃ ଆମର ହରଡ଼ ଫସଲରେ ବିଭିନ୍ନ ରକମର ଶୋଷକ ପୋକ ଗୁଡିକ ଲାଗିଥାନ୍ତି, ଜଉ, ଉକୁଣିଆ ପୋକ, ଏସବୁ ନିୟନ୍ତ୍ରଣ କରିବା ପାଇଁ ଥାୟୋମିଥାକ୍ସମ ଗୋଟେ ଔଷଧ ଆସୁଛି। ସେ ଔଷଧଟା ଆମର 200 ଲିଟର ପାଣିରେ 60 ml ବ୍ୟବହାର କରିକି ଏକର ପ୍ରତି ଆମେ ତାକୁ ସ୍ପ୍ରେ କରିବା ଦ୍ୱାରା ଏସବୁ ଶୋଷକ କୀଟ ଗୁଡିକ ନିୟନ୍ତ୍ରଣ କରିପାରିବା। ମୁଖ୍ୟତଃ ଆଉ ହରଡ଼ ଫସଲରେ ଫଳ ବିନ୍ଧା କିମ୍ବା ଛୁଇଁ ବିନ୍ଧା ପୋକ ଦେଖାଯାଇଥାନ୍ତି, ଏହି ପୋକକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଔଷଧ ରହିଛି। କ୍ଲୋରାଣ୍ଟି ନିଲିପୋର କହିକି ଗୋଟେ ଔଷଧ ରହିଛି, ଫ୍ଲୁବେଣ୍ଡାମାଇଡ, ଇମାମେକ୍ଟିନ ବେଞ୍ଜୋଏଟ, ଏସବୁ ଔଷଧ ଗୁଡିକ ଆମେ ଏକର ପ୍ରତି 200 ଲିଟର ପାଣିରେ 80 ml ଔଷଧ ପ୍ରୟୋଗ କରି ଫଳ ବିନ୍ଧା କିମ୍ବା ଛୁଇଁ ବିନ୍ଧା ପୋକ ଗୁଡିକୁ ନିୟନ୍ତ୍ରଣ କରିପାରିବା।
2: ଆଚ୍ଛା ମ୍ୟାଡାମ, ଏଇ ଯୋଉ ରୋଗ ପୋକ ନିୟନ୍ତ୍ରଣକୁ ଆମେ ଜୈବିକ ଉପାୟରେ କରିପାରିବା ଆଉ ରାସାୟନିକ ଉପାୟରେ ବି କରିପାରିବା। ଜୈବିକ ଉପାୟରେ ଯଦି ଆମେ କରିବା କଣ କଣ ସବୁ ପ୍ରୟୋଗ କରିକି କରିପାରିବା?
0: ଏଇ ଜୈବିକ ଉପାୟରେ ଆମେ ଏଇସବୁ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଯେମିତି ଆମେ ଆଲୋଚନା କରିଥିଲେ ବିହନ ବିଶୋଧନ ବେଳେ, 1 କେଜି ବିହନ ପାଇଁ 5 ଗ୍ରାମ ଟ୍ରାଇକୋଡର୍ମା ଭିରିଡିର ଗୋଟେ ମଣ୍ଡ ପ୍ରସ୍ତୁତ କରିକି ବିହନରେ ଗୋଟେ ଘୋଳ ପ୍ରସ୍ତୁତ କରିକି

0: ଆବରଣ ଦବା। ତା ଛଡା ଆମେ ରୋଗ ଲାଗିଲା ବେଳେ ବି ଆମେ ଯଦି ଟ୍ରାଇକୋଡର୍ମା ଭିରିଡି କୁ ମାଟି ସହିତ ମିଶେଇକି ଯୋଉ ମାଟିରେ ଲଗଉଛେ ସେଠି ବି ଆମେ ଯଦି ଟ୍ରାଇକୋଡର୍ମା ଭିରିଡି ଦେଇଦଉଛେ ବି ରୋଗକୁ ନିୟନ୍ତ୍ରଣ କରିପାରିବା। ଏବଂ ବିଶେଷତଃ ଏଇ ଯୋଉ ଶୋଷକ କୀଟକୁ ଆମେ ନିମ ତେଲକୁ ସ୍ପ୍ରେ କରିପାରିବା। ଗୋଟେ ଲିଟର ପାଣିରେ 5 ମିଲିଲିଟର ନିମ ତେଲ ମିଶେଇକି ସ୍ପ୍ରେ କରିବା ଦ୍ୱାରା ଆମେ ଏଇ ଶୋଷକ କୀଟ ଗୁଡ଼ିକର ନିୟନ୍ତ୍ରଣ କରିପାରିବା।
1: ଆଚ୍ଛା, ଆପଣ ଯୋଉ କହିଲେ ସାର ପ୍ରୟୋଗ କରିବା ବା କୀଟନାଶକ ପ୍ରୟୋଗ କରିବା ରାସାୟନିକ, ଚାଷୀ ଭାଇ ମାନେ କଣ କେମିତି ପ୍ରିକସନ ନେଇକି ରାସାୟନିକ ସାର ବା କୀଟନାଶକ ପ୍ରୟୋଗ କରିବେ?
0: ରାସାୟନିକ ସାର ହଉ କିମ୍ବା କୀଟନାଶକ କିମ୍ବା ତୃଣନାଶକ, ଯାହା ବି ଆମେ ରାସାୟନିକ ପଦାର୍ଥ ଆମେ ପ୍ରୟୋଗ କରୁଛେ, ପରାମର୍ଶ ଦବା କୀଟନାଶକ ଔଷଧ କିମ୍ବା ତୃଣନାଶକ ଔଷଧ ପ୍ରୟୋଗ କରିବା ସମୟରେ ଚାଷୀ ଭାଇମାନେ ତାଙ୍କର ହାତରେ ଗ୍ଲୋଭ୍ସ ପିନ୍ଧିବା ଦରକାର, ମୁହଁରେ ମାସ୍କ ଲଗେଇକି ସ୍ପ୍ରେ କରିବା ଉଚିତ, ଯଦ୍ୱାରା ସେମାନେ ନିଜକୁ ବି ରାସାୟନିକ ଔଷଧ ଗୁଡ଼ିକର ପ୍ରାଦୁର୍ଭାବରୁ ସୁରକ୍ଷିତ ରଖିପାରିବେ।
1: ଆପଣ ତ ଖୁବ ସୁନ୍ଦର ଭାବରେ ଏଇ ଉନ୍ନତ ପ୍ରଣାଳୀରେ କିପରି ହରଡ଼ ଚାଷ କରିବା କହିଲେ, ଖାଦ୍ୟ ସାର ପରିଚାଳନା କିପରି କରିବା ହରଡ଼ ଫସଲରେ?
0: ହରଡ଼ ଫସଲ ଆମର ଯେହେତୁ ଗୋଟେ ଡାଲି ଜାତୀୟ ଫସଲ, ଡାଲି ଜାତୀୟ ଫସଲର ଯୋଉ ଚେରରେ ଯୋଉ ଗଣ୍ଠି ରହିଛି ସେ ଗଣ୍ଠିରେ ଗୋଟେ ରକମର ବୀଜାଣୁ ରହିଥାଏ, ତାର ନାଁ ରାଇଜୋବିୟମ। ଏଇ ରାଇଜୋବିୟମ ବୀଜାଣୁଟି ଆମର ବାୟୁମଣ୍ଡଳର ଯବକ୍ଷାରଜାନ ଯୋଉ ଅଛି ତାକୁ ବିବନ୍ଧନ କରିକି ମାଟିରେ ଫସଲକୁ ଯୋଗେଇଥାଏ। ତ ସେଥିପାଇଁ ଆମର ମୁଖ୍ୟତଃ ଡାଲି ଜାତୀୟ ଫସଲରେ କମ୍ ପରିମାଣର ସାର ଦରକାର ହୋଇଥାଏ। ଅନୁମୋଦିତ ସାର ପରିମାଣ ହେଉଛି 1:8 ଯବକ୍ଷାରଜାନ, 16 ଫସ୍ଫରସ ଏବଂ 8 ପଟାସ ଦରକାର ହୋଇଥାଏ। ଏଇ ଅନୁମୋଦିତ ସାର ପ୍ରୟୋଗ କରିବା ପାଇଁ ଆମକୁ 35 DAP, 3 ୟୁରିଆ ଏବଂ 13 ପଟାସ ସାର ଦରକାର ହୋଇଥାଏ। ଏଇ ସାରକୁ ମୁଖ୍ୟତଃ ଆମେ ମୂଳ ସାର ଭାବେ ପ୍ରୟୋଗ କରିବା ଉଚିତ। ମୂଳ ସାର ପ୍ରୟୋଗ କରିବା ପରେ ଲଗେଇବାର 50-60 ବେଳକୁ ଯେତେବେଳେ ଫୁଲ କଢ଼ ଧରିବା ଆରମ୍ଭ କରିବ ସେତେବେଳେ ଆମେ NPK 19-19-19 ଏକ ତରଳ ସାର ରହିଛି, ଯୋଉଟାକି ଆମେ ଲିଟର ପ୍ରତି 10-20 ମିଲିଲିଟର ହିସାବରେ ମିଶେଇ ସ୍ପ୍ରେ କରିଦେଇପାରିବା।
1: ଆଜ୍ଞା,
0: ଏବଂ ଏହା ସହିତ ଆମେ ସଲ୍ୟୁବୋର କହି ଗୋଟେ ସାର ଅଛି ଯୋଉଥିରେ 20% ବୋରନ୍ ସାର ରହିଛି, ସେଇଟାକୁ ଆମେ ଲିଟର ପ୍ରତି 1-2 ମିଶେଇ ସିଞ୍ଚନ କରିବା ଉଚିତ ଫୁଲ କଢି ଆସିବା ସମୟରେ।
1: ଆଚ୍ଛା,
0: ଏହା ସହିତ ଆମେ ଜୀବାଣୁ ସାର ବି ପ୍ରୟୋଗ କରିବା ଦ୍ୱାରା ଆମର ରାସାୟନିକ ସାରର ପରିମାଣ କମ୍ ଦରକାର ପଡିଥାଏ। ମାଟିରେ 1:4 4 ରାଇଜୋବିୟମ, 4 ଫସ୍ଫୋ ବ୍ୟାକ୍ଟେରିଆ ସାର ପ୍ରୟୋଗ କରିବା ଦ୍ୱାରା ଆମର 25% ରାସାୟନିକ ସାରର ପରିମାଣ କମ୍ ଦରକାର ହେଇଥାଏ।
1: ଏଇଠି ଗୋଟେ ମୁଖ୍ୟ କଥା ହେଲା, ଆମେ ତ ଚାଷ କରିଦେଲେ ଖାଲି ହବନି, ଚାଷର ଅମଳଟା ନିହାତି ଜରୁରୀ। ସେ ଅମଳ ସମ୍ପର୍କରେ ଆମେ ଚାଷୀ ଭାଇମାନଙ୍କୁ କିଛି କୁହନ୍ତୁ।
0: ହରଡ଼ ଫସଲର ଅମଳ ପାଇଁ ଯେତେବେଳେ ଆମର 80% ଛୁଇଁ ଗୁଡିକ ପାକଳ ହେଇଯିବ ସେତେବେଳେ ଆମେ ଅମଳ କରିଦବା ଦରକାର ହରଡ଼ ଫସଲକୁ। ସକାଳ ସମୟରେ ଆମେ ସବୁବେଳେ ଏଇ ହରଡ଼କୁ ଅମଳ କରିବା ଦରକାର। ଶୁଖିଲା ଟାଣୁଆ ଖରା ହେଇଗଲେ ହରଡ଼ ଛୁଇଁ ଗୁଡିକ ଫାଟିକି ପଡିଯିବ ଜମିରେ, ତଦ୍ୱାରା ଆମର ଅମଳ କମିଯିବ। ସେଥିପାଇଁ ଆମେ ଯେତେବେଳେ 80% ଛୁଇଁ ଶୁଖି ଆସିବ ସକାଳ ସମୟରେ ଆମେ ହରଡ଼ ଗଛକୁ ଉପାଡ଼ି ଆଣି ତାକୁ ଖରାରେ ଶୁଖେଇ ଦବା। ଶୁଖେଇ ତାର ଛୁଇଁକୁ ବାଡ଼େଇକି ତା ଦେହରୁ ହରଡ଼ ଅମଳ କରିକି ଖରାରେ ଶୁଖେଇକି ଯେତେବେଳେ ତାର ଜଳୀୟ ଅଂଶ 10% କମି ଆସିବ ତାକୁ ଆମେ ଗୋଦାମ ଘରକୁ ବିଶୋଧିତ କରି ବିଶୋଧିତ ବସ୍ତାରେ ତାକୁ ସାଇତି ରଖିବା ଉଚିତ।
1: ଆଚ୍ଛା, ଜଣେ ଚାଷୀ ଭାଇ ଯଦି ଚାହିଁବ ଆପଣ ଯେମିତି କହିଲେ ସେଇ ପ୍ରଣାଳୀରେ ହରଡ଼ ଚାଷ କଲେ ସେ ଲାଭବାନ ହବ?
0: ହରଡ଼ ଫସଲ ପାଇଁ ମୁଖ୍ୟତଃ ଜମି ପ୍ରସ୍ତୁତିରୁ ଆରମ୍ଭ କରି ତାପରେ ଖାଦ୍ୟ ସାର ଆଉ ସବୁ ରୋଗ ପୋକ ପରିଚାଳନା ପାଇଁ ଯୋଉ ସବୁ ଔଷଧ ଦରକାର ହେଉଛି କିମ୍ବା ତୃଣ ଦମନ ପାଇଁ ଔଷଧ, ଏସବୁ ଯଦି ଆମେ ଦେଖିବା ଆମର ଗୋଟେ 1:4 ହରଡ଼ ଫସଲରେ ଖର୍ଚ୍ଚ ହେଉଛି 18,000-20,000 ଟଙ୍କା।
1: ଆଚ୍ଛା,
0: ଆଉ ଆମେ ଅମଳ ପାଉଛେ 1:4 ହାରାହାରି 6 କ୍ୱିଣ୍ଟାଲ ପ୍ରତି 1 ଅମଳ ମିଳୁଛି। ଆମର ଯୋଉ ରାଜ୍ୟ ସରକାର ସ୍ଥିର କରିଛନ୍ତି ନିମ୍ନ ସହାୟକ ମୂଲ୍ୟ ହରଡ଼ ପାଇଁ କ୍ୱିଣ୍ଟାଲ ପ୍ରତି 7,550 ଟଙ୍କା, ତ ଆମେ 6 କ୍ୱିଣ୍ଟାଲ ଯଦି ହାରାହାରି ଅମଳ ପାଇବ ତ ଆମର 7,550 ଟଙ୍କା ଆମର ରହିଲା ମିନିମମ ସପୋର୍ଟ ପ୍ରାଇସ କ୍ୱିଣ୍ଟାଲ ପ୍ରତି, ତ 6 କ୍ୱିଣ୍ଟାଲ ହେଲେ 45,000 ଟଙ୍କା ମିଳିବ 1:4 ଅମଳରୁ। ତ ଆମର ଖର୍ଚ୍ଚ ହେଉଛି 18,000-20,000 ଟଙ୍କା ଏବଂ ଆମକୁ ମିଳିଲା 45,000 ଟଙ୍କା, ତେଣୁ ଆମକୁ ପ୍ରାୟତଃ 25,000-27,000 ଟଙ୍କା 1:4 ଲାଭ ମିଳିପାରିବ ହରଡ଼ ଫସଲ କରିବା ଦ୍ୱାରା ଚାଷୀ ଭାଇମାନେ।
1: ଯା ହଉ ଜ୍ୟୋତିରେଖା ମ୍ୟାଡାମ, ଆଜି ଯାହା ଆମର ଆଲୋଚନାର ବିଷୟ ଥିଲା ଉନ୍ନତ ପ୍ରଣାଳୀରେ ହରଡ଼ ଚାଷ, ସେ ସମ୍ପର୍କରେ

0: ଆମକୁ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଆମ ଚାଷୀ ଭାଇମାନେ ଯଦି ଆଜି ଆମର ଏହି କାର୍ଯ୍ୟକ୍ରମ ଶୁଣୁଥିବେ ନିଶ୍ଚୟ ସେମାନେ ଲାଭବାନ ହେବେ। ସେଥିପାଇଁ ଆପଣଙ୍କୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ଧନ୍ୟବାଦ ମ୍ୟାଡମ। ନମସ୍କାର।
2: ନିଦିଆ, ତୋ ମନ ଜାଣି ମୁଁ ମହାଶୟଙ୍କୁ ସେମିତି ପ୍ରଶ୍ନ ପଚାରିଥିଲି, ଆଉ ମହାଶୟ ଆମର ଗୋଟି ଗୋଟି କିରି କେଡେ ସୁନ୍ଦର ଭାବରେ ବୁଝେଇକିରି କହିଲେ।
3: ହଁ ପରା, ଇଏ ତମେ ଯୋଉ ପ୍ରଶ୍ନ ସବୁ ପଚାରିଲ ସେଗୁଡାକ ମୋରି ଭିତରେ ଥିଲା। ମତେ ତ ଲାଗୁଥିଲା ତମେ ପଚାରୁନ,
2: ଆଉ
3: ମୁଁ ପଚାରୁଛି ପରା।
2: ତୁ କିଏ ମୁଁ କିଏ, ଆମର ପା ହଉଛି ଏଇଟା ଗୋଟେ ପରିବାର, ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କୁ ନେଇକି ତାଙ୍କ ସାଙ୍ଗରେ ଆମର ମଙ୍ଗ ଧରିଛନ୍ତି ଆମର ବିଶେଷଜ୍ଞ ମହାଶୟ ମହାଶୟ।
3: ହଁ, ଇଏ ସେଇଥିପାଇଁ ତ ଆମ ଚାଷୀ ଭାଇ ମାନେ ଭଲ ଭଲ କଥା ଏଉଠୁ ଜାଣୁଛନ୍ତି।
2: ଜାଣିବା କଥାରୁ ଗୋଟେ ବଢିଆ କଥା ମନେ ପଡିଗଲା, ବଜାର ଦର ଟିକେ ଜାଣିବାନି ଆମେ।
3: କହିବି ନା, ଆଉ ବଜାର ଦର କହୁଛି ଶୁଣ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 32-40 ଟଙ୍କା, ଆଳୁ କିଲୋ ପ୍ରତି 20-30 ଟଙ୍କା, ବାଇଗଣ କିଲୋ ପ୍ରତି 40 ଟଙ୍କା, ଭେଣ୍ଡି କିଲୋ ପ୍ରତି 33-39 ଟଙ୍କା, ଫୁଲକୋବି କିଲୋ ପ୍ରତି 36-45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25-35 ଟଙ୍କା, ବିନ୍ସ କିଲୋ ପ୍ରତି 63-80 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଜହ୍ନି ପୋଟଳ କାକୁଡ଼ି କିଲୋ ପ୍ରତି 20-40 ଟଙ୍କା ଏବଂ ପିଆଜ କିଲୋ ପ୍ରତି 62-73 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
2: ଯାହା ହଉ, ଆମେ ବଜାର ଦର ଜାଣିଲେ ଆମେ ଯୋଉ ପନିପରିବା ଚାଷ କରୁଛେ ଆମେ ଟିକେ ସତର୍କ ହେଇଯିବା। ଆମେ ଯୋଉ ବିକ୍ରି ବଟା କରିବାକୁ ହାଟକୁ ନଉଛେ ବଜାରକୁ ନଉଛେ, ଆଉ ବେପାରୀମାନେ ବେଶୀ ଆମ ପାଖରୁ ନଉଛନ୍ତି, ସେମାନେ ଆଉ ଆମକୁ ଠକି ପାରିବେନି।
3: ହେଲେ ଅପା, ଏ ସମୟ ବର୍ତ୍ତମାନ ଆମେ ଉଠିବା। ଆଉ
2: ନିଦିଆ ଗୋଟେ ସବୁବେଳେ ହେଲେ ସେ ଉଠିବା କଥାଟା ମତେ ଭାରି ବିରକ୍ତ ଲାଗେ।
3: ହେଲେ ଇଏ କାମ ସରିଲେ ତ ଆମେ ଘରକୁ ଯିବା ନା?
2: ଆମେ ହଉଛୁ ଚାଷୀ ବନ୍ଦୀ ଲୋକ, ଦେଖୁଛୁ କେମିତିକା ବର୍ଷା ହଉଛି, ଅଛି ଅଛି ଖରା ଗୁଳୁଗୁଳି, ପୁଣି ଅସରାଏ ଦୂର ଦୂରକରି ନାଦି ଦଉଛି ବର୍ଷା। ତେଣୁ ଆମେ ଟିକେ ପାଣିପାଗ ଶୁଣିବା, ତାପରେ ଯାଇ ବୈଠକ ଘରୁ ବିଦାୟ ନବା।
3: ହଉ ତାହେଲେ।
0: ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଅଳ୍ପ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
5: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଦେଶବନ୍ଦନା। ପ୍ରଥମ ଦେଶବନ୍ଦନାରେ କଣ୍ଠଦାନ କରିଛନ୍ତି ଅକ୍ଷୟ କୁମାର ମହାନ୍ତି, ଗୀତ ରଚନା ଶିବବ୍ରତ ଦାସ।

ପରବର୍ତ୍ତୀ ଦେଶବନ୍ଧୁ ନାଁ ଲୋକନାଥ ପଟ୍ଟନାୟକଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ଶୈଳଭାମ ମହାପାତ୍ର।

ଆପଣ ଶୁଣୁଛନ୍ତି ଦେଶବନ୍ଦନା, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଦେଶବନ୍ଦନାରେ କଣ୍ଠଦାନ କରିଛନ୍ତି ଶୈଳଭାମ ମହାପାତ୍ର ଓ ଗଗନ ବିହାରୀ ସ୍ୱାଇଁ। ଗୀତ ରଚନା ବିଷ୍ଣୁ ପ୍ରସାଦ ପଟ୍ଟନାୟକ।

ଶୁଣୁଥିଲେ ଦେଶବନ୍ଧନା ଆକାଶବାଣୀ ଭବାନୀପାଟଣା। ନରେନ୍ଦ୍ର ଚଞ୍ଚଲଙ୍କ କଣ୍ଠରେ ଶୁଣନ୍ତୁ କିଛି ହିନ୍ଦୀ ଭକ୍ତିଗୀତ। ସଙ୍ଗୀତ ସୁରିନ୍ଦର କୋହଲି। ପ୍ରଥମ ଗୀତଟିକୁ ରଚନା କରିଛନ୍ତି ସରଲ କବି।

ଶୁଣୁଥିଲେ ଦେଶବନ୍ଧନା ଆକାଶବାଣୀ ଭବାନୀପାଟଣା। ନରେନ୍ଦ୍ର ଚଞ୍ଚଲଙ୍କ କଣ୍ଠରେ ଶୁଣନ୍ତୁ କିଛି ହିନ୍ଦୀ ଭକ୍ତିଗୀତ। ସଙ୍ଗୀତ ସୁରିନ୍ଦର କୋହଲି। ପ୍ରଥମ ଗୀତଟିକୁ ରଚନା କରିଛନ୍ତି ସରଲ କବି।

ଆପଣ ଶୁଣୁଛନ୍ତି ନରେନ୍ଦ୍ର ଚଞ୍ଚଲଙ୍କ କଣ୍ଠରେ ହିନ୍ଦୀ ଭକ୍ତି ଗୀତ। ଶେଷ ଗୀତଟି ସରଲ କବିଙ୍କ ରଚନାରୁ।

ପରବର୍ତ୍ତୀ ଗୀତ ନବରଙ୍ଗପୁରରୁ କାଦମ୍ବିନୀ ପାତ୍ରଙ୍କ ଅନୁରୋଧରେ, କଥାଚିତ୍ର ଏକ ଫୁଲ ଦୋ ମାଲି, ସଙ୍ଗୀତ ରବି, ଗୀତ ରଚନା ପ୍ରେମ ଧବନ, ଗୀତରେ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଓ ମହମ୍ମଦ ରଫି।

ଶୁଣୁଥିଲେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ଗୁଡ଼ିକ ଥିଲା ୟେସ୍ ବସ୍ ଏବଂ ଏକ୍ ଫୁଲ୍ ଦୋ ମାଲି। ଆକାଶବାଣୀ ଭବାନୀପାଟଣା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣନ୍ତୁ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାରବାଦନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ହେମ୍ ବିହାଗ।